ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସକାଳ 5:56। ଆଜି ରବିବାର 1948 ଶତାବ୍ଦ ଜ୍ୟେଷ୍ଠ 31 ଦିନ 2026 ଜୁନ୍ ମାସର 21 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଏହି ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ

ସକଳ ପରିସ୍ଥିତିରେ ଏବଂ ସବୁବେଳେ ହସ ହସ ରହିବାକୁ ଚେଷ୍ଟା କର। ସୁଖରେ ଯେପରି ଦୁଃଖରେ ବି ସେହିପରି, କାରଣ ସ୍ମିତ ହାସ୍ୟଟିଏ ମଧ୍ୟରେ ରହିଛି ଆତ୍ମକର୍ତ୍ତୃତ୍ୱର ଏକ ସାର୍ବଭୌମ ଶକ୍ତି। ଆକାଶବାଣୀ ବଲାଙ୍ଗୀର।

ବନ୍ଦିନୀର ପରବର୍ତ୍ତୀ ଭକ୍ତି ଗୀତ ଗାଇଛନ୍ତି ରଞ୍ଜିତା ସେନାପତି, ଶିଳ୍ପୀଙ୍କ କଣ୍ଠରେ ନାରାୟଣ ପ୍ରସାଦ ସିଂଙ୍କ ରଚନା। ଚିର ମନୋହର ପ୍ରେମର ପୁରୁଷ ହେ ପରମେଶ୍ୱର, ସୃଜନ ମଧୁର ସୃଷ୍ଟି ତୁମର, ସୁଖୀ ଏକ ପରିବାର।

ପରବର୍ତ୍ତୀ ଭକ୍ତି ଗୀତ ନିରାକାର ବ୍ରହ୍ମ ସେତ ସାକାର ହୋଇ ଯୋଗୀ ଯୋଗୀ ଲୀଳା ରଚି ପାଳନ୍ତି ସେ ମହି। ଗୀତ ରଚନା କୁମାରମଣି ସାହୁ, ଗାଇଛନ୍ତି ପ୍ରସେନଜିତ ମହାନ୍ତି।

ମଧୁମିତା ରଥଙ୍କ କଣ୍ଠରୁ ବନ୍ଦନାର ପରବର୍ତ୍ତୀ ଭକ୍ତି ଗୀତ, ଗୀତ ରଚନା କ୍ଷୀରଚନ୍ଦ୍ର ପୋଥାଳ। କାଳିଆ ଧନମ କଳାବଦନ ମୋନିତ୍ର ସଂଖାଳି ତୁହି ଗଳାମାଳି, ତୋବିନୁ ଜୀବନେ ନ ଜାଣେ ଆନରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଆନ୍ତର୍ଜାତିକ ଯୋଗ ଦିବସ 2026 ଆଜି ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି। 2015 ମସିହାରୁ ଏହି ଦିବସ ବିଶ୍ୱସ୍ତରରେ ଜୁନ୍ 21 ତାରିଖରେ ପାଳିତ।

0: ହୋଇଆସୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ଆୟୋଜିତ ଯୋଗ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଯୋଗ ଆଜି କେବଳ ଦେଶ ଭିତରେ ସୀମିତ ନ ରହି ବିଶ୍ୱସାରା ଯୋଡ଼ି ହୋଇ ରହିଛି। ଶାରୀରିକ ଏବଂ ମାନସିକ ସୁସ୍ଥତା ପାଇଁ ଯୋଗର ଆବଶ୍ୟକତା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗକୁ ନିଜ ଜୀବନଶୈଳୀର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଯୋଗ ମହୋତ୍ସବରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହ ବିଭିନ୍ନ ବର୍ଗର ବ୍ୟକ୍ତି ସାମିଲ ହୋଇଥିଲେ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ପରୀକ୍ଷା ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅବାଧ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଆନୁଷଙ୍ଗିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟର ସମସ୍ତ ଉପନିବନ୍ଧକ ଏବଂ ଜିଲ୍ଲା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନଗଦ ବିହୀନ କାରବାର ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ପର୍ଯ୍ୟାୟକ୍ରମେ ଏଥିପାଇଁ 350 ମେସିନ୍ ସ୍ଥାପନ କରାଯିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଏହି ମେସିନ୍ଗୁଡ଼ିକୁ ଯୋଗାଇ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। ସୁବର୍ଣ୍ଣପୁର ପୌର ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କାର୍ଯ୍ୟକ୍ରମରେ ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଜନସାଧାରଣଙ୍କ ସହ ସିଧାସଳଖ ମତ ବିନିମୟ ହୋଇଛି। କାର୍ଯ୍ୟକ୍ରମରେ 60 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ବଣ୍ଟନ କରାଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରକୁ ଗତକାଲି ମହିଳା ଓ ଶିଶୁ ବିକାଶ ବିଭାଗର ଉପସଚିବ ମୋନାଲିସା ଦେବତା ଗସ୍ତ କରିଥିଲେ। ସେଠାରେ ଶିଶୁଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍ ପ୍ରାଥମିକ ଶିକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗତକାଲି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ 2026 ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ଯୋଗଦେଇ ଶିଶୁଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ଆଇନ ଉପରେ ଆଲୋକପାତ କରିଥିଲେ। ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ମ୍ୟାଲେରିଆ ମାସ ପାଳନ ନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅମ୍ବର କୁମାର କର ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ଆବାସିକ ବିଦ୍ୟାଳୟଗୁଡ଼ିକରେ ମଶାରୀ ବ୍ୟବହାର ନେଇ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା ସପ୍ତାହରେ ହେବାକୁ ଥିବା ଫାଇଲେରିଆ ରୋଗୀ ଚିହ୍ନଟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସବୁ ପଞ୍ଚାୟତର ସରପଞ୍ଚକୁ ସଚେତନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ ସହ ଉଦ୍ଯାପିତ ହୋଇଛି। ଶୁକ୍ରବାର ମଧ୍ୟରାତ୍ରିରୁ ଆରମ୍ଭ ହୋଇଥିବା ଦେବଦମ୍ପତିଙ୍କ ନଗର ପରିକ୍ରମା ଶୋଭାଯାତ୍ରା ଗତ ସନ୍ଧ୍ୟାରେ ସମ୍ପନ୍ନ ହୋଇଛି। ପ୍ରବଳ ଗରମ ଏବଂ ଗୁଳୁଗୁଳି ସତ୍ତ୍ୱେ ଶୋଭାଯାତ୍ରାରେ ବହୁ କଳାକାର ଓ ଶ୍ରଦ୍ଧାଳୁ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ଗ୍ରାମ ନିକଟରେ ଘଟିଥିବା ଭିଡ଼ ହିଂସା ଘଟଣାରେ ଜଡ଼ିତ 20 କଥିତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜପ୍ରସାଦ କହିଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଜଡ଼ିତ ଥିବା ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି। ଗୁଜରାଟର ଅହମ୍ମଦାବାଦଠାରେ ଚାଲିଥିବା ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର ମନ୍ନତା ମିଶ୍ର କାଂସ୍ୟ ପଦକ ହାସଲ କରିଛନ୍ତି। ପୂର୍ବରୁ ପ୍ରତ୍ୟାଶା ରାୟ 2 ସ୍ୱର୍ଣ୍ଣ ଏବଂ 1 କାଂସ୍ୟ ପଦକ ବିଜୟୀ ହୋଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ବର୍ଷାର ପ୍ରଭାବରେ ରାଜ୍ୟର ତାପମାତ୍ରା ହ୍ରାସ ପାଇଛି। ଗତକାଲି ଝାରସୁଗୁଡ଼ା ଏବଂ ବୌଦ୍ଧରେ ସର୍ବାଧିକ ତାପମାତ୍ରା 40°C ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12ଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3 ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551 ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍

0: ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ମ୍ୟାଚ୍। ଯୋଗର ଶାରୀରିକ ମାନସିକ ଓ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଏହା ମାଧ୍ୟମରେ ସମସ୍ତ ବୟସବର୍ଗର ଲୋକଙ୍କ ପାଇଁ ଯୋଗର ଗୁରୁତ୍ୱ ଓ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଉଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ମୋଦି କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଲ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା ହୈ ଔର ଯହି ତୋ ଯୋଗ କି ତାକତ ହୈ। ଯୋଗ ସବକୋ ଯୋଡ଼ତା, ଯୋଗ ସବକୋ ସାଥ ଲାତା।
0: ଯୋଗ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ରେଡ୍ ରୋଡ୍ରେ ଯୋଗଦେବା ସହ ଦେଶ ଓ ବିଦେଶର ବହୁ ନାଗରିକ ଆଭାସୀ ଜରିଆରେ ଭାଗ ନେଇଛନ୍ତି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶର 100ଟି ପ୍ରତୀକାତ୍ମକ ସ୍ଥାନରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନୂଆଦିଲ୍ଲୀର ଲାଲକିଲ୍ଲା ସମେତ ଦେଶର ପ୍ରମୁଖ 12ଟି ଐତିହାସିକ ସ୍ଥଳୀରେ ଯୋଗ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚରଠାରେ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମ ଜାରି ରହିଛି। ବିଶ୍ୱର 2500 ସ୍ଥାନରେ ମଧ୍ୟ ଯୋଗ ଦିବସ ପାଳନ କରାଯାଉଛି। 2014 ମସିହାରେ ଜାତିସଂଘ ସାଧାରଣ ପରିଷଦରେ ଭାରତର ଯୋଗ ଦିବସ ପାଳନ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ 2015 ମସିହାଠାରୁ ଜୁନ୍ 21 ତାରିଖରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇ ଆସୁଛି। ଦେଶ ତଥା ବିଦେଶର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସ, ସଚେତନତା କାର୍ଯ୍ୟକ୍ରମ ଓ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି। ଲକ୍ଷାଧିକ ଲୋକ ଯୋଗାଭ୍ୟାସରେ ସାମିଲ ହୋଇ ସୁସ୍ଥ ଜୀବନ ପାଇଁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ସଂକଳ୍ପ ନେଉଛନ୍ତି। ମଧ୍ୟପ୍ରଦେଶର ଜବଲପୁରଠାରେ ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେଇଥିଲେ। ସଦରସ୍ଥିତ ଗ୍ୟାରିସନ୍ ପଡ଼ିଆରେ ଏହି ଯୋଗ ଉତ୍ସବ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ରାଜ୍ୟପାଳ ମଙ୍ଗୁଭାଇ ପଟେଲ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ଗସ୍ତ କରି ସେଠାରେ ବସବାସ କରୁଥିବା ସହରିଆ ଆଦିବାସୀ ସମ୍ପ୍ରଦାୟ, ଚିତା ଟ୍ରାକର ଏବଂ କ୍ଷତ୍ରିୟ ଦଳଗୁଡ଼ିକ ସହ ଆଲୋଚନା କରିବେ। ଆନ୍ତର୍ଜାତିକ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ଗତକାଲି ବିଦେଶର ବହୁ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାନାଡ଼ାର ଟରଣ୍ଟୋଠାରେ ସରକାରୀ ଅଧିକାରୀ, କୂଟନୀତିଜ୍ଞ, ଯୋଗ ପ୍ରଶିକ୍ଷକ ଓ ବିଭିନ୍ନ ସମ୍ପ୍ରଦାୟର ନେତୃବୃନ୍ଦମାନେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଭାରତର କନ୍ସୁଲ୍ ଜେନେରାଲ୍ ଯୋଗର ଅସାଧାରଣ ଶକ୍ତି ବିଷୟରେ ଉପସ୍ଥାପନ କରି ଏହାର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରାଜିଲରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ରାଷ୍ଟ୍ରଦୂତ ଦିନେଶ ଭାଟିଆ ଯୋଗ ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ଡେନମାର୍କରେ ରାଷ୍ଟ୍ରଦୂତ ମନୀଷ ପ୍ରଭାତଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପାଳନ କରାଯାଇଥିଲା। ୱାଶିଂଟନ୍ ଡିସିରେ ମଧ୍ୟ ଶତାଧିକ ନାଗରିକ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ 1500ରୁ ଅଧିକ ବରିଷ୍ଠ ନାଗରିକ ଭାଗ ନେଇଛନ୍ତି। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ମନ୍ତ୍ରଣାଳୟ ପକ୍ଷରୁ ମାନସିକ ସୁସ୍ଥତା ଏବଂ ଦୀର୍ଘ ଜୀବନ ଲାଗି ଯୋଗକୁ ଦୈନନ୍ଦିନ ଜୀବନର ଅଂଶବିଶେଷ ଭାବେ ଅଭ୍ୟାସ କରିବା ଲାଗି ଏହି କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରାଯିବ ବୋଲି କହିଛି। ସୂଚନା ଅନୁଯାୟୀ ବରିଷ୍ଠ ନାଗରିକମାନେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶେଷ ଯୋଗାଭ୍ୟାସ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାରେ ଭାରତୀୟ ନୌସେନାର 3ଟି ଯୁଦ୍ଧପୋତ ଆଇ

0: ଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଆଗ୍ରୟକୁ ନୌସେନାରେ ସାମିଲ କରିବେ। ଏହି ତିନୋଟି ଜାହାଜ ସମ୍ପୂର୍ଣ୍ଣ ଭାବେ ଭାରତରେ ନିର୍ମାଣ କରାଯାଇଥିବା ବେଳେ ଆତ୍ମନିର୍ଭର ଭାରତ ଓ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଇଛି। ଆଇଏନ୍ଏସ୍ ଦୁନାଗିରି ଏକ ଅତ୍ୟାଧୁନିକ ଷ୍ଟେଲ୍ଥ ଫ୍ରିଗେଟ୍, ଆଇଏନ୍ଏସ୍ ସଂଶୋଧକ ଏକ ବୃହତ୍ ସର୍ଭେ ଜାହାଜ ଏବଂ ଆଇଏନ୍ଏସ୍ ଆଗ୍ରୟ ଏକ ପରମାଣୁ ବିରୋଧୀ ଯୁଦ୍ଧ ଜାହାଜ। ଏହି ପ୍ଲାଟଫର୍ମଗୁଡ଼ିକ ଭାରତୀୟ ନୌସେନାର ଯୁଦ୍ଧ କ୍ଷମତା, ସାମୁଦ୍ରିକ ସର୍ଭେ ଏବଂ ଉପକୂଳ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବ। ସୂଚନା ଅନୁଯାୟୀ ଆଇଏନ୍ଏସ୍ ଦୁନାଗିରିରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ମଧ୍ୟମ ରେଞ୍ଜର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସଂଶୋଧକ ଗଭୀର ଜଳରେ ଶତ୍ରୁପକ୍ଷର ମୁକାବିଲା କରିପାରିବା ଭଳି ବ୍ୟବସ୍ଥା କରାଯାଇଛି। ଆଇଏନ୍ଏସ୍ ଆଗ୍ରୟରେ ଆଧୁନିକ ଯୁଦ୍ଧାସ୍ତ୍ର ପରିବହନ ସହ ରକେଟ୍ ଉତ୍କ୍ଷେପଣ ବ୍ୟବସ୍ଥା କରାଯାଇଛି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପ୍ରବେଶିକା ପରୀକ୍ଷା ଦେବେ। ଇଂରାଜୀ ସମେତ 12ଟି ଭାରତୀୟ ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ। ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଢଙ୍ଗରେ ପରିଚାଳନା କରିବା ଲାଗି ଗତକାଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ମକ୍ ଡ୍ରିଲ୍ରେ ଜାମରଗୁଡ଼ିକର କାର୍ଯ୍ୟକାରିତା, ସିସିଟିଭି ନିରୀକ୍ଷଣ, ବାୟୋମେଟ୍ରିକ୍ ପ୍ରମାଣୀକରଣ ବ୍ୟବସ୍ଥାଗୁଡ଼ିକର ଶତ ପ୍ରତିଶତ କାର୍ଯ୍ୟପ୍ରଣାଳୀ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷା ପାଇଁ 2 ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ନିରୀକ୍ଷକ, ସହଯୋଗୀ, ପୁଲିସ ଫୋର୍ସ ଓ ପ୍ରଶାସନିକ ଅଧିକାରୀ ରହିଛନ୍ତି। ସ୍ୱଚ୍ଛ ଢଙ୍ଗରେ ପରୀକ୍ଷା ପରିଚାଳନା ପାଇଁ ବହୁମୁଖୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସମୟରେ ସିସିଟିଭି ନିରୀକ୍ଷଣ ସହ ଆଧାର ଆଧାରିତ ଚିହ୍ନଟ ଓ ପରୀକ୍ଷାରେ ନିୟୋଜିତ ଗାଡ଼ିଗୁଡ଼ିକରେ ଜିପିଏସ୍ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ଆଜି ଅପରାହ୍ନ 2ଟାରୁ 5:15 ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ହେବାକୁ ଥିବାବେଳେ ଯେକୌଣସି ଭ୍ରମାତ୍ମକ ସୂଚନା ପ୍ରସାରଣ ଯେଭଳି ନ ହେବ ସେ ନେଇ ଏନ୍ଟିଏ ପକ୍ଷରୁ ସାମାଜିକ ଗଣମାଧ୍ୟମଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ସମସ୍ତ ରାଜ୍ୟ ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳ, ଓଆର୍ଏସ୍ ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିବା ବେଳେ ପରୀକ୍ଷାର୍ଥୀଙ୍କ ଅଭିଭାବକଙ୍କ ବିଶ୍ରାମ ଲାଗି ବ୍ୟବସ୍ଥା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମେଘାଳୟର ଶିଲଂସ୍ଥିତ ପୂର୍ବାଞ୍ଚଳ ବାୟୁସେନା କମାଣ୍ଡ ମୁଖ୍ୟାଳୟରେ ଯବାନମାନଙ୍କ ସହ ଆଲୋଚନା ବେଳେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର, ରଣନୈତିକ ଦୂରଦୃଷ୍ଟି ଏବଂ ନବସୃଜନ ଉପରେ ଗୁରୁତ୍ୱ ଦେଇଛନ୍ତି। ବର୍ତ୍ତମାନର ଅସ୍ଥିର ବିଶ୍ୱରେ ଯେକୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବା ଲାଗି ଶ୍ରୀ ସିଂ ଯବାନମାନଙ୍କୁ କହିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସମୟରେ ଯୁଦ୍ଧ କ୍ଷେତ୍ରରେ ଦେଖାଦେଉଥିବା ସାଇବର ଆହ୍ୱାନ, ପରିବହନ ସମସ୍ୟା, ଯୋଗାଣ ଶୃଙ୍ଖଳ ସୁରକ୍ଷା ଏବଂ ଡ୍ରୋନ୍ର ବ୍ୟବହାର ଭଳି ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ପାରମ୍ପରିକ ପ୍ରସ୍ତୁତି ଯଥେଷ୍ଟ ନୁହେଁ। ଦେଶର ଜାତୀୟ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରି ଆତ୍ମନିର୍ଭର ଭାରତ ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତେ ପ୍ରୟାସ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ରାଜସ୍ଥାନ ଗସ୍ତରେ ଯାଇ କେତେକ ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ। ରାଜସ୍ଥାନରେ ରେଳଯାତ୍ରୀମାନଙ୍କ ସୁବିଧା ଏବଂ ରେଳ ନେଟୱାର୍କର ସୁଦୃଢ଼ୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଶ୍ରୀ ବୈଷ୍ଣବ ଅନେକଗୁଡ଼ିଏ ଯାତ୍ରୀକୈନ୍ଦ୍ରିକ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବେ, ଯେଉଁଥିରେ ନୂଆ ପ୍ଲାଟଫର୍ମ ନିର୍ମାଣ, ପ୍ଲାଟଫର୍ମ ସମ୍ପ୍ରସାରଣ ଏବଂ 41ଟି କ୍ଷୁଦ୍ର ଏବଂ ମଧ୍ୟମ ଧରଣର ରେଳ ଷ୍ଟେସନର ଉନ୍ନତିକରଣ ଓ 16ଟି ଷ୍ଟେସନରେ ସମନ୍ୱିତ ଯାତ୍ରୀ ସୂଚନା ବ୍ୟବସ୍ଥା ରହିଛି। 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଭାରତ ଏ ଦଳ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ଆଜି ମ୍ୟାଚ୍ ଅନୁଷ୍ଠିତ ହେବ। ଦାମ୍ବୁଲାଠାରେ ଭାରତୀୟ ସମୟ ପୂର୍ବାହ୍ନ 10ଟାରେ ମ୍ୟାଚ୍ ଆରମ୍ଭ ହେବ। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଭାରତ ଏ ଦଳ ଶ୍ରୀଲଙ୍କା ଏ ଦଳକୁ ପରାସ୍ତ କରିଥିବା ବେଳେ ତୃତୀୟ ମ୍ୟାଚ୍ରେ ଭାରତ ଏ ଦଳ ସୁପର ଓଭରରେ ପରାସ୍ତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି 12ଶ ଆନ୍ତର୍ଜାତିକ ଯୋଗ ଦିବସ। ଯୋଗ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି, କହିଲେ ପ୍ରଧାନମନ୍ତ୍ରୀ। କୋଲକାତାରୁ 3ଟି ଯୁଦ୍ଧ ଜାହାଜକୁ ଆଜି ଭାରତୀୟ ନୌସେନାରେ ସାମିଲ କରିବେ ପ୍ରଧାନମନ୍ତ୍ରୀ। ଦେଶର 551ଟି ସହରରେ ଆଜି ଅନୁଷ୍ଠିତ ହେବ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଏବଂ 3 ସିରିଜ୍ ବିଶିଷ୍ଟ କ୍ରିକେଟ୍ ଫାଇନାଲରେ ଆଜି ଅନୁଷ୍ଠିତ ହେବ ଭାରତ ଏ ଓ ଶ୍ରୀଲଙ୍କା ଏ ଦଳ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।

ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ମସିହା ସୁଦ୍ଧା 20ରୁ 50 ବର୍ଷ ବୟସ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 250 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525257 IFSC SBIN 0000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର 7608001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ସୂଚନାଟି ଏଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସୁସ୍ଥ ଆୟୁ ଲାଗି ଯୋଗ ବାର୍ତ୍ତା ନେଇକରି ଆଜି ସାରା ପୃଥିବୀ ପାଳନ କରାଯାଉଛି ଅନ୍ତର୍ଜାତୀୟ ଯୋଗ ଦିବସ। 2015 ମସିହାରୁ ଜୁନ୍ 21 ତାରିଖ ଫି ବଛର ଏହି ଦିବସ ପାଳନ କରାଯାଇ ଆସୁଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ହୋଇଥିବା ଅନ୍ତର୍ଜାତୀୟ ଯୋଗ ଦିବସର ଜାତୀୟ ସମାରୋହରେ ଯୋଗ ଦେଇଛନ୍ତି।

0: ସାରା ପୃଥିବୀର ସବୁନୁ ବଡ଼ ସାମୁହିକ ଦିବସ ଭାବେ ପାଳନ କରାଯାଉଥିବା ଯୋଗ ଦିବସ ଅବସରରେ ସମୁଙ୍କୁ ଅଭିନନ୍ଦନ ଜଣାଇଛନ୍। ଯୋଗର ଲାଗି ବୟସ ସୀମା ନାଇଁ ନ, ଆଉ ସବୁ ବର୍ଗର ଲାଗି ଯୋଗ ଜରୁରୀ ଆଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
1: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କେ କାରଣ 21 ଜୁନ କା ଏ ଦିନ ବିଶ୍ୱ କେ ସବସେ ବଡେ ସାମୁହିକ ଉତ୍ସବ କା ଦିନ ବି ବନ ଗୟା ହେ। ମୈଁ ଇସ୍ ଅବସର ପର ପୁରେ ବିଶ୍ୱ କୋ ସମ୍ପୂର୍ଣ୍ଣ ମାନବ ସମୁଦାୟ କୋ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କି ବହୁତ ବହୁତ ଶୁଭକାମନାଏ ଦେତା ହୁଁ। ମନୁଷ୍ୟ କି ପହଚାନ ଅଲଗ ଅଲଗ ରହନେ ମେ ନହିଁ ବଲକି ଅପନେ ଆସ ପାସ କି ଦୁନିଆ ସେ ଜୁଡ଼ନେ ମେ ଯହି ଜୁଡ଼ାଓ ଯୋଗ କା ମୂଲ ଭାବ ହୈ।
0: ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ହୋଇଥିବା ରାଜ୍ୟସ୍ତରୀୟ ଯୋଗ ଦିବସ ସମାରୋହରେ ସାମିଲ ହୋଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍, ଶାରୀରିକ ବୌଦ୍ଧିକ ଆଉ ମାନସିକ ବିକାଶ ଲାଗି ଯୋଗ ବହୁତ ଜରୁରୀ ଆଏ। ଆଜିର ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟ ଆଉ ସବୁ ବ୍ଲକ, ସହରାଞ୍ଚଳ ଆଉ ସବୁ ପଞ୍ଚାୟତ ନ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପରିଚାଳିତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍ ୟୁଜି 2026ର ପୁନଃ ପରୀକ୍ଷା ଆଏଜ ହେବା। ପରୀକ୍ଷା ଦ୍ୱିପହର 2 ବଜେନୁ ମୂଲ ହୋଇକରି ଉପରବେଳା 5:15 ତକ ଚାଲବା। ଭାରତର 551 ସହର ଆଉ ବିଦେଶର 14 ସହର 22,79,000 ଅଧିକା ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବେ। ଓଡ଼ିଶାର 27 ସହରରେ 132 କେନ୍ଦ୍ରନ ମୋଟ 356,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥାକେ କଡ଼ାକଡ଼ି କରିବା ଲାଗି ସିସିଟିଭି ନିରକ୍ଷଣ ବ୍ୟବସ୍ଥା ସହିତ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଆଉ ଜିପିଏସ୍ ସମର୍ଥିତ ଗାଡ଼ି ବ୍ୟବହାର କରାଯିବା ବୋଲି ଜଣାପଡ଼ିଛି। ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ଓଏସ୍ଏସ୍ସି ତରଫୁ ହେବାରକେ ଥିବା ସିଆର୍ଇ 2025 ଲିଖିତ ପରୀକ୍ଷାକେ ଘୁଞ୍ଚାଇ ଦିଆଯାଇଛି। ଗଲା 20 ହେବାରକେ ଥିବା ଏହି ପରୀକ୍ଷା ଏବେ 28 ଦିନ ହେବା ବୋଲି ଧାରିଜ କରାଯାଇଛି। ନିଟ୍ ୟୁଜି ପରୀକ୍ଷା ଥିବାରୁ ନିଷ୍ପତ୍ତି ନିଆଯାଇଥିବା କମିଶନଙ୍କ ତରଫରୁ କୁହାଯାଇଛି। ପରୀକ୍ଷାର୍ଥୀମାନେ କମିଶନଙ୍କ ୱେବ୍ସାଇଟ୍ରୁ ସଂଶୋଧିତ ଆଡ୍ମିଟ୍ କାର୍ଡ ଜୁନ୍ 24 ଡାଉନ୍ଲୋଡ୍ କରିପାରିବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ଆଉ ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଗଲାକାଲି ବରଗଡ଼ ଜିଲ୍ଲାର କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଯୋଜନା ବାବଦେ ସମୀକ୍ଷା କରିଛନ୍। ଅତାବିରା ଆଇସିଡିଏସ୍ ନ ଯୋଜନାମାନଙ୍କର କାର୍ଯ୍ୟକାରିତା, ସେବା ଦେବାର ବ୍ୟବସ୍ଥା ଆଉ ଭିତ୍ତିଭୂମି ସୁବିଧା ବାବଦେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍। ତାର ଉତ୍ତରୁ ଡକ୍ଟର ଦର୍ଶୱାଲ ବରପାଲିନ ଥିବା ଗୋଟିଏ ସ୍ୱୟଂସହାୟକ ଗୋଷ୍ଠୀ ତରଫ ପରିଚାଳିତ ଛତୁଆ କେନ୍ଦ୍ର ଭିଲ ପରିଦର୍ଶନ କରିଛନ୍। ଆଜି ପିତୃ ଦିବସ। ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମ ତପ ପିତରି ପିତରି ଆମର ଭାରତୀୟ ସଂସ୍କୃତି ଥି ପରିବାର ପିତାଙ୍କୁ ସବୁଠାରୁ ଉଚ୍ଚା ସମ୍ମାନ ଦିଆଯାଇଛି। ବାପାମାନଙ୍କୁ ସମ୍ମାନ ଜଣାଇକରି ଫି ବଛର ଜୁନ୍ ମାସ 3 ରବିବାରକେ ପିତୃ ଦିବସ ଭାବେ ପାଳନ କରାଯାଇସି। ମା ପୃଥିବୀ ହେଲେ ପିତା ଆକାଶ, ଝନେ ଛୁଆ ହିଁ ତାର ବାପାକେ ଆଦର୍ଶ ଭାବିଥିସି। ବାପା ହିଁ ଛୁଆ ଲାଗି ଝନେ ସୁପର ହିରୋର ଉଦାହରଣ ହେସନ୍। ସୋନପୁର ପୌର ପରିଷଦ ତରଫୁ ସହରାଞ୍ଚଳ ଜନସମ୍ପର୍କ ଆଉ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ପରିମଳ, ପିଏମ୍ ଆବାସ, ପିଏମ୍ ସ୍ୱନିଧି, ବାର୍ଦ୍ଧକ୍ୟ ଭତ୍ତା, ମୁଖ୍ୟମନ୍ତ୍ରୀ ସହରାଞ୍ଚଳ ବିକାଶ ଯୋଜନା ବାଗିର ଭିନ୍ ଭିନ୍ ଲୋକାଭିମୁଖୀ ଯୋଜନା ବାବଦେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ 60 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା କାର୍ଡ ବିଲ୍ ବଣ୍ଟା ଯାଇଥିଲା। ପାଣିପାଗ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବତି ଭିନ୍ ଭିନ୍ ଜିଲ୍ଲାର ବର୍ଷା ହୋଇଯାଇଛି। ଏବେ 24 ଭିତରେ ସମୁଦ୍ର ଖଣି ଇଲାକା ସହିତ ଆଭ୍ୟନ୍ତରୀଣ ଓଡ଼ିଶାର କେତେଟା ଜାଗାର ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଇତାର ସହିତ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କ ସହିତ ରାଜ୍ୟର 23 ଜିଲ୍ଲାର ଧୋକାଗଟି ଚଡ଼କ ମାରିକରି ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

0: କେବଳ ପାନ ଖାଇକି ମଜା ନେଲେ ହେବ ନାହିଁ ଶ୍ରୋତା ବନ୍ଧୁ, ଆମକୁ ଆମ ଦାନ୍ତର ଯତ୍ନ ନେବାକୁ ପଡ଼ିବ, ନହେଲେ ବିଭିନ୍ନ ରୋଗ ଆମ ଉପରକୁ ମାଡ଼ି ଆସିବ, ଆମେ ରୋଗାକ୍ରାନ୍ତ ହୋଇଯିବା। କାହିଁକି ନା ଦାନ୍ତ ସୁସ୍ଥ ଥିଲେ, ଦାନ୍ତ ମଜବୁତ ଥିଲେ, ଆମେ ଆମ ମନପସନ୍ଦର ଖାଦ୍ୟ ଖାଇପାରିବା, କାରଣ ଆମେ ପରା ଖାଦ୍ୟପ୍ରେମୀ। ନିଜ ମନପସନ୍ଦର ଖାଦ୍ୟ ଖାଇବାକୁ ହେଲେ ଦାନ୍ତକୁ ସୁଦୃଢ଼ ରଖିବାକୁ ପଡ଼ିବ। ଦାନ୍ତକୁ ସୁଦୃଢ଼ ରଖିବା ପାଇଁ ଆମକୁ ଏହିସବୁ ବିଷୟରେ ଜାଣିବାକୁ ପଡ଼ିବ ଯେ ଦାନ୍ତକୁ ସୁଦୃଢ଼ ରଖିବା କେମିତି। ସେଇଥିପାଇଁ ତ ଏଇଥର ବିଷୟବସ୍ତୁ ସୁନ୍ଦର ଦାନ୍ତ ଏବଂ ତା'ର ଯତ୍ନ। ଏ ସମ୍ପର୍କିତ ସମସ୍ୟାକୁ ନେଇ ଆପଣ ଜୁନ୍ 10 ତାରିଖ ଦିନ ଫୋନ୍ ଯୋଗେ ଆମକୁ ଯେଉଁ ପ୍ରଶ୍ନ ପଚାରିଥିଲେ ତା'ର ଉତ୍ତର ଦେବା ପାଇଁ ଏବଂ ବିସ୍ତୃତ ଭାବରେ ଏ ବିଷୟରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଥିଲେ ମୁଖ ଏବଂ ମୁଖମଣ୍ଡଳ ଶଲ୍ୟ ଚିକିତ୍ସା ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଦେବାଶିଷ ସାହୁ। ଆପଣ ଏହାର ପ୍ରଥମ ଭାଗ ଗତ ଅଧ୍ୟାୟରେ ଶୁଣିସାରିଛନ୍ତି, ଆଜି ଶୁଣିବା ଏହାର ଅବଶିଷ୍ଟାଂଶ। ସାର୍ ନମସ୍କାର, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ହ୍ୟାଲୋ,
0: ନମସ୍କାର। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା କି
1: କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
0: ଆଜ୍ଞା, ଆପଣ ଠିକ୍ ଜାଗାକୁ ଫୋନ୍ କରିଛନ୍ତି। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ। କିଏ କହୁଥିଲେ?
1: ମୁଁ ଅସ୍ମିତା କହୁଛି।
0: ଅସ୍ମିତା, ପୁଣି ଆମର କୋଉଠୁ କହୁଛନ୍ତି?
1: ମୁଁ କହୁଛି ଲୁଚାପଡ଼ାରୁ।
0: ଲୁଚାପଡ଼ାରୁ ଆପଣ ଜାଣିଛନ୍ତି ଆଜି ଆମ ପାଖରେ ଦାନ୍ତର ଡକ୍ଟର ସାର୍ ଆସିଛନ୍ତି ବୋଲି?
1: ଆଜ୍ଞା ଆଜ୍ଞା, ଶୁଣିଥିଲି ଆପଣଙ୍କର ବାଜୁଥିଲା ନା
0: ରେଡ଼ିଓରେ ବାଜୁଥିଲା, ଶୁଣିଛନ୍ତି ନାଇଁ? ହେଲେ ଆପଣଙ୍କର କଣ ସମସ୍ୟା ଅଛି ନା ଆପଣ କଣ ଜାଣିବାକୁ ଚାହୁଁଛନ୍ତି ପଚାରନ୍ତୁ, ସାର୍ ଶୁଣୁଛନ୍ତି ଆପଣଙ୍କ କଥା।
1: ମୋର ଦୁଇଟା ଦାନ୍ତ ମିଶିକିରି ଗୋଟେ କଣା ହେଇଯାଇଛି ଜୋରେ, ଆଉ ଡକ୍ଟରକୁ ବି ଦେଖେଇଥିଲି। ଡକ୍ଟର କହିଲେ ଏଇଟା କାଢିଲେ ମା ତମକୁ ଅସୁବିଧା ହବ, ଆଉ ଫିଲିଂ କଲେ ହବ ବୋଲେ ସେଟା କଣ କଲେ ହବ ସେଟା ପାଇଁ କଲ କଲେ।
0: ସେ ଫିଲିଂଟା କଣ ଜାଣିବାକୁ ଚାହୁଁଛନ୍ତି?
1: ଆଜ୍ଞା,
2: ଫାର୍ଷ୍ଟ ଆପଣ ଯୋଉ କହୁଛନ୍ତି ଦାନ୍ତରେ କଣା ହେଇଯାଇଛି, ଆପଣ ଫାର୍ଷ୍ଟ

0: ଏକ୍ସରେ କରିଛନ୍ତି ଦାନ୍ତର ଏକ୍ସରେ କ'ଣ
1: କରିଛନ୍ତି? ଆଜ୍ଞା ଆଜ୍ଞା କରିଥିଲି କରିଥିଲି।
0: ଆପଣଙ୍କୁ କେବେ ସେ ଦାନ୍ତ ପେନ୍ ହେଇଛି?
1: ହଉନଥିଲା, ଏବେ ଏବେ 3 ଦିନ ହେଲା ହେଉଛି।
0: ସେଇଟା ରାତିରେ ଶୋଇଲା ବେଳେ ପେନ୍ ହେଉଛି କି?
1: ନା ନା ପେନ୍, ପାଣି ଥଣ୍ଡା ପାଣି ପିଇଲେ ପେନ୍ ହେଉଛି।
0: ଆପଣ ଏକ୍ସରେରେ ଦେଖିକି ସାର୍ ଡକ୍ଟରକୁ ବାବୁ କ'ଣ କହିଛନ୍ତି?
1: ଡକ୍ଟର କହିଲେ ଯଦି କାଢି ଦେବେ ହବ ଯେ, ଆପଣଙ୍କର ତ ବୟସ ବହୁତ ଅଛି,
0: ଆଚ୍ଛା
1: ଏବେ କମ ବୟସରେ କାଇଁ କାଢିବେ, ଆପଣ ଏଇଟା ଫିଲିଂ କରିଦିଅନ୍ତୁ ନହେଲେ ଖାଇବାକୁ ଅସୁବିଧା ହବ ବୋଲି କହିଲେ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଶୁଣନ୍ତୁ ଆପଣଙ୍କର ଆପଣ ଜାଣିବା ପଡ଼ିବ ଯେ ଫିଲିଂ କ'ଣ। ଆଉ ଆପଣ ଦେଖନ୍ତୁ ଦୁଇଟା ଜିନିଷ, ଦାନ୍ତ କାଢ଼ିବାକୁ ଚାହୁଁଛନ୍ତି ନା ରଖିବାକୁ ଚାହୁଁଛନ୍ତି, ଫାର୍ଷ୍ଟ ପଏଣ୍ଟ। ଯେହେତୁ ଆପଣ କାଢ଼ିବାକୁ ଚାହୁଁନାହାନ୍ତି ତା ମାନେ ରଖିବାକୁ ଚାହୁଁଛନ୍ତି, ତାପରେ ଜାଣିବାକୁ ପଡ଼ିବ ଯେ କେଉଁ ଷ୍ଟେଜରେ ଅଛି ଆପଣଙ୍କର। ଷ୍ଟେଜ୍ ୱାନ୍, ଆମର ଦାନ୍ତର 3 ସ୍ତର ଅଛି। ଫାର୍ଷ୍ଟଟା ହେଉଛି ଏନାମଲ, ସେକେଣ୍ଡଟା ହେଉଛି ଡେଣ୍ଟିନ, ଥାର୍ଡ଼ଟା ହେଉଛି ପଲ୍ପ। ଯଦି ଆପଣଙ୍କର ପ୍ରଥମ ଦ୍ୱିତୀୟ ଲେୟର୍ ମାନେ ଏନାମଲ ଆଉ ଡେଣ୍ଟିନରେ ଅଛି ତାହେଲେ ଆପଣ ନର୍ମାଲ୍ ଫିଲିଂ କରିପାରିବେ। କିନ୍ତୁ ଯେହେତୁ ଏକ୍ସରେରେ ଯଦି ଆପଣଙ୍କର ଏକ୍ସରେରେ ଯଦି ସେଇଟା ଆଡ଼ଭାନ୍ସ ଲେୟର୍କୁ ମାନେ ଥାର୍ଡ଼ ଲେୟର୍କୁ ପଲ୍ପକୁ ଯାଇଛି ତାହେଲେ ଆପଣଙ୍କର ସେ ଜାଗାରେ ଆପଣ ରୁଟ୍ କେନାଲ୍ ଟ୍ରିଟମେଣ୍ଟ ଆପଣ କରିପାରିବେ।
1: ଆଜ୍ଞା
2: ବୁଝିପାରିଲେ, ଧନ୍ୟବାଦ ଭଉଣୀ। ସାର୍ ଆପଣ କହୁଥିଲେ ଦାନ୍ତ ଘଷିବା କଥା, ଆକ୍ଚୁଆଲି କେତେ ସମୟ ଧରିକି ଆମେ ଦାନ୍ତ ଘଷିବା କଥା?
0: ପ୍ରତିଥର ପ୍ରାୟ 2 ମିନିଟ୍ ଧରି ଦାନ୍ତ ଘଷିବା ଉଚିତ, ଆଉ ପ୍ରପର୍ ବ୍ରସିଂ ଟେକ୍ନିକ୍ ଆପ୍ଲାଏ କରିବାକୁ ପଡ଼ିବ।
2: ପ୍ରପର ମାନେ ସେ ଷ୍ଟାଇଲ୍ଟା କେମିତି? ଉପରକୁ ତଳକୁ?
0: ଉପରକୁ ତଳକୁ।
2: ସମସ୍ତେ ଆମେ ସାଧାରଣତଃ ସାଇଡ୍କୁ ସାଇଡ୍ କରୁ,
0: ସାଇଡ୍ ଟୁ ସାଇଡ୍ ନକରି ଆଗ ଦାନ୍ତ ଉପରକୁ ତଳକୁ ଆଉ ପଛ ଦାନ୍ତ ରାଉଣ୍ଡ ମୋସନ୍ରେ କରିବାକୁ ପଡ଼ିବ।
2: ଆମେ ଆ ବିଷୟରେ କଥା ହେବା, ଏଠି ଆଉଟ କଲ୍ ନେଇଯିବା। ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ।
1: ହ୍ୟାଲୋ ମ୍ୟାଡମ୍, ନମସ୍କାର।
2: ନମସ୍କାର, କିଏ କହୁଥିଲେ?
1: ମୁଁ ସୌଦାମିନୀ ପଣ୍ଡା, ପଶ୍ଚିମବଙ୍ଗରୁ କହୁଥିଲି।
2: ସୌଦାମିନୀ ଭଉଣୀଙ୍କୁ ସବୁବେଳେ ଧନ୍ୟବାଦ, ସେ ସୁଦୂରରୁ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆଉ ପ୍ରତିଥର ଫୋନ୍ କରୁଛନ୍ତି। ନାଇଁ
1: ଆଜ୍ଞା,
2: ଏଥର ବି ଆପଣ ଜାଣିଥିବେ ତାହେଲେ ଆମ ପାଖରେ ଆଜି ଅଛନ୍ତି ଡକ୍ଟର ଦେବାଶିଷ ସାହୁ। ଆପଣ କ'ଣ ଜାଣିବାର ଅଛି ପଚାରନ୍ତୁ।
1: ସାର୍ ମଧ୍ୟ ମୋର ନମସ୍କାର।
0: ନମସ୍କାର
1: ସାର୍, ମୋର ଦାନ୍ତଟା ଏବେ ଗୋଟେ ବର୍ଷେ ତଳେ ମୁଁ ଫିଲିଂ କରିଥିଲି, ରୁଟ୍ କିନାଲ୍ କଲା ପରେ ତାକୁ ଯୋଉ କ୍ଲିପ୍ ଦେବା କଥା ସେ ପେଷ୍ଟ ଦିଆ ହେଇଯାଇଥିଲା, ଆଉ କ୍ଲିପ୍ ଦେଇନଥିଲି ସାର୍। ସେ
0: ମାନେ କ୍ଲିପ୍, ଆପଣ କହୁଛନ୍ତି ଆପଣ ରୁଟ୍ କେନାଲ କରିଛନ୍ତି, କେପ୍ ଦେଇନାହାନ୍ତି? ହଁ ଆଚ୍ଛା କୁହନ୍ତୁ।
1: ହଁ କେପ୍ ଦେଇନଥିଲି।
0: ଆଚ୍ଛା,
1: ତ ମାନେ ମୋର ହିଁ ଅବହେଳା ଯୋଗୁଁ ମୁଁ ଆଉ ସେ ଯୋଉ କେପ୍ ଦେବା କଥା ଆଉ ଦେଲିନି। ମୁଁ କହିଲି ହଁ ପେଷ୍ଟ ହେଇଯାଇଛି ତ ଚାଲିଛି, ତ ଏବେ ସେ ଜାଗାଟା ପୁରା ଖାଲ ହେଇଯାଇଛି ସାର୍, କିଛି ପେନ୍ ଫେନ୍ ହଉନି, କିନ୍ତୁ ଖାଦ୍ୟ କିଛି ଖାଇଲେ ସେଠି ଜମି ଯାଉଛି। ଏବେ ଆଉ ଥରେ କ'ଣ ରୁଟ୍ କିନାର କରିକି କ୍ଲିପ୍?
2: ସେ କେପ୍ଟା ଦେବା ପଡ଼ିବ ନା ଖାଲି କେପ୍ ଦେଲେ?
0: ଆପଣ ଶୁଣନ୍ତୁ, ଆପଣ ଫାର୍ଷ୍ଟ କଥା କୁହନ୍ତୁ, ଆପଣଙ୍କର ଦାନ୍ତ ପେନ୍ ହେଉଛି କି?
1: ନାଇଁ ସାର୍ ପେନ୍ ହେଉନି।
0: ଯଦି ଆପଣଙ୍କର ରୁଟ୍ କେନାଲ ଯଦି ପେନ୍ ହେଉଛି ତାହେଲେ ଆପଣଙ୍କୁ ପୁଣି ସେ ଜାଗାଟାକୁ ସଫା କରିବାକୁ ପଡ଼ିବ, ନାଇଁ ତ ରିଆର୍ସିଟି କରିପାରିବେ, କରିକି ଆପଣ ଫିଲିଂ କରିକି ଆଉ ଥରେ କେପ୍ଟା ଦେଇପାରିବେ ଆପଣ।
2: ଯଦି ତାଙ୍କର
0: ପେନ୍ ନାହିଁ ତାହେଲେ ଆପଣ ସେ ଜାଗାଟାକୁ ପ୍ରାଞ୍ଜଳ ଭାବରେ ସଫା କରିକି ଫିଲିଂ କରିକି ଯେଉଁ ଜାଗାଟା କଣା ହେଇଯାଇଛି ଫିଲିଂ କରିକି ଆପଣ କେପ୍ ଦେଇଦିଅ। କାରଣ ଯଦି ଅବହେଳା କରିବେ କାହିଁଲେ ଦାନ୍ତଟା ଫ୍ୟୁଚର୍ରେ କୌଣସି ହାର୍ଡ଼ ସବଷ୍ଟାନ୍ସ ମାନେ ଟାଣ ଜାତୀୟ ଖାଦ୍ୟ ଖାଇଲେ ସେଇଟା ଭାଙ୍ଗି ଯାଇପାରେ। ଯେହେତୁ ଆପଣଙ୍କର କହୁଛନ୍ତି ରୁଟ୍ କେନାଲ ହେଇଛି, ଯଥାଶୀଘ୍ର ଆପଣ ସେଇଟାକୁ ପ୍ରୋଟେକ୍ସନ୍ ଦିଅନ୍ତୁ ସେ ଦାନ୍ତକୁ।
1: ସାର୍ କ୍ଲିପ୍ ଦେଲା ପରେ ଏଇଟା କ'ଣ ସବୁଦିନେ ଫିକ୍ସ ହବ ନା ନା ଆଉଥରେ କେତେ ଦିନ ଥରେ ସଫା କରିବାକୁ ପଡ଼ିବ?
0: ଶୁଣନ୍ତୁ, କ୍ଲିପ୍ ମାନେ କେପ୍ଟା ଯଦି ଆପଣ ଫିକ୍ସ କରୁଛନ୍ତି, ଆପଣ ଯେମିତି ଦାନ୍ତ ଘଷୁଛନ୍ତି ତା ସହିତ ବି ଏଇଟା ଦାନ୍ତ ଘଷି ହେବ।
2: ବୁଝା ପଡ଼ିଲା?
1: ଠିକ୍ ଅଛି ସାର୍, ହଁ ହଁ
2: ଧନ୍ୟବାଦ ଧନ୍ୟବାଦ ଭଉଣୀ।
1: ନମସ୍କାର
2: ସାର୍, ଆପଣ କ'ଣ କହୁଥିଲେ ଯେ ଆମେ ଯେଉଁ ଦାନ୍ତ ସଫା କରିବାକୁ ହେଲେ ପ୍ରୋସିଜର୍ ବି ବତେଇ ଦେଲେ ବଢ଼ିଆ କଥା। ଆମର ଗୋଟେ ଧାରଣା ଅଛି ଯେ ଜୋର ଜୋରରେ ଦାନ୍ତ ଘଷି ଆମର କ'ଣ ଦାନ୍ତଟା ସଫା ହେଇଯିବ, ସେମିତି କିଛି ଅଛି?
0: ସେମିତି ଦାନ୍ତ ଜୋରସେ ସଫା କଲେ ଏମିତି ନାହିଁ ଯେ ଦାନ୍ତ ସଫା ହେଇଯିବ। ଜୋରସେ ଦାନ୍ତ ଘଷିଲେ କ'ଣ ହବ, ଦାନ୍ତର ଉପରି ସ୍ତର କ୍ଷୟ ହୋଇଥାଏ, ମାଢ଼ି ମାନେ ଆମର ଗମ୍କୁ ବି ଇଞ୍ଜୁରୀ ହୋଇଥାଏ, ମାଢ଼ି ବି କ୍ଷତିଗ୍ରସ୍ତ ହୋଇଥାଏ। ଦାନ୍ତର ଉପରି ସ୍ତର କ୍ଷୟ ହେଲେ ସେଇଠୁ ଆମର ସେନ୍ସିଟିଭିଟି ଷ୍ଟାର୍ଟ ହୋଇଯାଇଥାଏ।
2: ତ ଆପଣ ଯେଉଁ କହିଲେ ଆମର ତ ଜୋରରେ ଘଷିବା ଦରକାର, ଆମର ଯେଉଁ ଆପଣ କହିଲା ଭଳିଆ ପ୍ରୋସିଜରରେ ଘଷିବା ଦରକାର ନାଇଁ କି?
0: ପ୍ରପର ବ୍ରସିଂ ଟେକ୍ନିକ୍ ଆଉ ଅଲ୍ଟ୍ରାସଫ୍ଟ ବ୍ରସ୍ ୟୁଜ୍ କରିବା ଦରକାର।
2: ତା ମାନେ ବ୍ରସ୍ଟା ବି ଯେଉଁ ୟୁଜ୍ କରିବା, କେତେ ଦିନ ବଦଳାଇବା ପାଇଁ ଅଛି ନା, ଏମିତି ଖରାପ ହେଲେ ବଦଳାଇବା, ଏମିତି କିଛି ଗୋଟେ ଅଛି?
0: ସେ ବ୍ରସ୍ ବ୍ରସିଂଟା 3 ମାସକୁ ଥରେ ବ୍ରସ୍ ଚେଞ୍ଜ କରିବାକୁ ପଡ଼ିବ, ଆଉ ସେଇଟା ବି ବ୍ରିଷ୍ଟେଲ ମାନେ ବ୍ରସ୍ର ଯେଉଁ ବ୍ରିଷ୍ଟେଲ ଥାଉଛି ସେଇଟା ରଫ୍ ଆଣ୍ଡ ଫ୍ଲେୟର ମାନେ ନଷ୍ଟ ହେଇଗଲେ ସେଇଟା ବଦଳାଇବା ଉଚିତ, 3 ମାସକୁ ଥରେ ବ୍ରସ୍ ଚେଞ୍ଜ କରିବାକୁ ପଡ଼ିବ।
2: ଯଦି 3 ମାସ ଭିତରେ ସେଇଟା ନଷ୍ଟ ହେଉଛି ଆମେ ବଦଳାଇବା, ଯଦି ନଷ୍ଟ ନହେଲେ 3 ମାସ ଯାଇ କରିକି 3 ମାସରେ ବଦଳାଇବା
0: ଦରକାର,
2: ବଦଳାଇଲେ ଭଲ ଆମ ପାଇଁ ନାଇଁ କି? ଧରି ନିଅନ୍ତୁ ଆପଣଙ୍କ ଯେମିତି କହିଲେ ଯେ କେତେ ଦିନରେ ଥରେ

0: ଡକ୍ଟରଙ୍କ ସହିତ ଡେଣ୍ଟିଷ୍ଟଙ୍କ ସହିତ ଦେଖା କରାଇଦେଲେ ଭଲ, ଥରେ ଚିକିତ୍ସା ନେଲେ ଭଲ, ଧରିନିଅନ୍ତୁ ଆମର ଦାନ୍ତରେ କିଛି କଷ୍ଟ ହେଉନି, ଆମେ ଡକ୍ଟରଙ୍କୁ ଦେଖାଇବା କ'ଣ ନିହାତି ଆବଶ୍ୟକ?
1: ପ୍ରତି 6 ମାସକୁ ଥରେ ନିୟମିତ ଦନ୍ତ ପରୀକ୍ଷା କରିବା ଉଚିତ। ଆଉ ଲୋକଙ୍କ ମାନଙ୍କର ଭ୍ରାନ୍ତ ଧାରଣା ଅଛି ଯେ ଦାନ୍ତରେ ବେଦନା ନାହିଁ, ସୋ ଆମେ ଡେଣ୍ଟିଷ୍ଟ ପାଖକୁ ଯିବା ଦରକାର ନାହିଁ। ଏହା ଏକ ଭ୍ରାନ୍ତ ଧାରଣା। ଅନେକ ଦାନ୍ତ ମାଡ଼ି ସମସ୍ୟା ଆରମ୍ଭରେ ବେଦନା ବିନା ହୋଇଥାଏ, ତେଣୁ ନିୟମିତ ଯାଞ୍ଚ ଆବଶ୍ୟକ ହୋଇଥାଏ।
0: ଆପଣ କହିଲେ ଯେ ଆମର ପେନ୍ ନଥିବ କିନ୍ତୁ ରୋଗ ହୋଇଯିବ, ଧରିନିଅନ୍ତୁ ଆମେ କେମିତି ଜାଣିବା ଯଦି ମୁଖ କର୍କଟର ପ୍ରାରମ୍ଭିକ ଲକ୍ଷଣଟା କ'ଣ ହୋଇପାରେ? ଆପଣ କହିଲେ ନା କିଛି କଷ୍ଟ ବି ନଥିବ, ରୋଗ ହୋଇଯିବ, ତ ଆମେ ଜାଣିପାରିବୁନି କ'ଣ କିଛି ଲକ୍ଷଣ ଦେଖାଯିବ କି?
1: ଦୀର୍ଘ ଦିନ ଧରି ଘା ଶୁଖୁନଥିବ, ମାନେ ମୋର ଦେନ୍ 21 ଡେଜ୍, ଦୀର୍ଘ ଦିନ ଧରି ଘା ଶୁଖୁନଥିବ, ଲାଲ କିମ୍ବା ଧଳା ଦାଗ, କୌଣସି ସ୍ପାଇସି ଖାନା ଖାଇଲେ, ମସଲା ଜାତୀୟ ଖାଦ୍ୟ ଖାଇଲେ ବର୍ନିଂ ସେନ୍ସେସନ୍ ହେଉଥିବ, ଏଇଯାକ ହେଉଛି ଅରାଲ କ୍ୟାନ୍ସରର ପ୍ରାଇମେରୀ ଲକ୍ଷଣ, ପ୍ରାଥମିକ ଲକ୍ଷଣ।
0: ତ ଆମେ ମନେକର ସଫା କରୁଛେ ପ୍ରତିଦିନ ଦାନ୍ତକୁ, କିନ୍ତୁ ଆମକୁ ଲାଗୁଛି ଯେ ଆହୁରି ସୁନ୍ଦର ଦରକାର ଆମ ଦାନ୍ତ, ଯେମିତି ପୁରା ହ୍ୱାଇଟ୍ ଦରକାର ହେଲା, ସେଥିପାଇଁ ସବୁ ସ୍କେଲିଂ କରୁଛନ୍ତି ଆଜିକାଲି। ବହୁ ଜଣଙ୍କ ଧାରଣା ଯେ ଆମେ ସ୍କେଲିଂ କଲେ ଦାନ୍ତ ଢିଲା ହୋଇଯିବ, ପ୍ରକୃତରେ ଏଇଟା ସତ କି?
1: ଏଇଟା ଦାନ୍ତ ସ୍କେଲିଂ କଲେ ଦାନ୍ତ ଢିଲା ହୋଇନଥାଏ। ସ୍କେଲିଂ ମାନେ କ'ଣ? ସଫା କରାଯାଏ। ସଫା କରିବା ମାନେ ଦାନ୍ତରେ ଜମିଥିବା ମଇଳା କାଲକୁଲସ୍ ହେଉ କି ପ୍ଲାକ୍କୁ ଏ ବାହାର କରିଥାଏ। ଏହା ଦାନ୍ତ ଓ ମାଡ଼ିକୁ ସୁସ୍ଥ ରଖେ।
0: ତାମାନେ ଆମେ ସ୍କେଲିଂ କରିବା, ସେଟା ଏମିତି କେତେ ଦିନ ଗ୍ୟାପ୍ ଅଛି ନା? ଥରେ କରିଦେଲା ମାନେ ହେଇଗଲା?
1: 6 ମାସକୁ ଥରେ ଆପଣ କରିପାରିବେ,
0: 6 ମାସ ଗ୍ୟାପ୍ ଦରକାର
1: ଅନ୍ତତଃ।
0: ହେଲେ ବହୁତ ଲୋକଙ୍କ ଧାରଣା ଅଛି ଯେତେବେଳେ ଦରକାର ପଡ଼ୁଛି ବା ବୟସ ହେଲେ ଦରକାର ପଡ଼ୁଛି, ନିହାତି ଯେଉଁଟା ଆବଶ୍ୟକ ହେଉଛି ଦାନ୍ତ ଉପୁଡ଼ିବାକୁ ପଡ଼ୁଛି, ତ ସେ ଜାଗାରେ ତ ଆମେ ଦାନ୍ତ ନିହାତି ଭାବରେ ଉପୁଡ଼ିବା। ଏହାର ପ୍ରଭାବ ଶରୀରର ଅନ୍ୟ କୌଣସି ଅଂଶ ଉପରେ ପଡ଼ୁଛି କି? ଖରାପ ପ୍ରଭାବ
1: ମାନେ ଏହା ଏକ କୌଣସି ବୈଜ୍ଞାନିକ ଆଧାର ନାହିଁ। ଶରୀର କେତେଜଣ କହୁଛନ୍ତି ଦୃଷ୍ଟିଶକ୍ତି କମିଯାଏ, ଦୃଷ୍ଟିଶକ୍ତି କମିଯାଏ, ଏହାର ଦାନ୍ତ ଉପାଡ଼ିଲେ ଆଖିର ଦୃଷ୍ଟିଶକ୍ତି କମିଯାଏ, ଏହାର କୌଣସି ବୈଜ୍ଞାନିକ ଆଧାରିତ ନାହିଁ। ଦାନ୍ତ ଉପାଡ଼ିବା ଓ ଆଖି ଦୃଷ୍ଟିଶକ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ।
0: ତାମାନେ ଦାନ୍ତ ଉପୁଡ଼ିଲେ ଶରୀରର ଅନ୍ୟ କୌଣସି ଉପରେ କିଛି
1: ଅନ୍ୟ କୌଣସି ଅଂଶ ମାନେ ଦୃଷ୍ଟିଶକ୍ତି
0: ମୁଖ୍ୟତଃ ଆଖି ଉପରେ କିଛି ପ୍ରଭାବ
1: ପଡ଼ିବାର କିଛି ପ୍ରଭାବ ନାହିଁ।
0: କିନ୍ତୁ ଆମେ ଜାଣିଛେ ଏଇଟା ହେଉଛି ବଡ଼ମାନେ ହେଲେ ତାଙ୍କୁ କଷ୍ଟ ହେଲା ନହେଲେ ଆମେ କହିପାରିବା, ଡକ୍ଟର ପାଖକୁ ଯାଇପାରିବା। ଛୋଟ ଶିଶୁମାନଙ୍କ ପାଇଁ ସେମାନେ ତ କହିପାରିବେନି ନା କିଛି, କିନ୍ତୁ ତଥାପି ଆମେ ସେମାନଙ୍କ ଦେହକୁ ଜାଗ୍ରତ ଯେହେତୁ ନେଉଛେ, ତାଙ୍କୁ ସୁସ୍ଥ ରହିବା ପାଇଁ ସେମାନେ, ଆମେ ଶିଶୁଙ୍କୁ ପ୍ରଥମେ କେବେ ଡେଣ୍ଟିଷ୍ଟଙ୍କ ପାଖକୁ ନେବା ଉଚିତ?
1: ପ୍ରଥମ ଦାନ୍ତ ଆସିବାର ଅର୍ 6 ମାସ ମଧ୍ୟରେ ଆମେ ତାଙ୍କୁ ନେଇକି ଡେଣ୍ଟିଷ୍ଟର ପରାମର୍ଶ କରିବା ଦରକାର।
0: ପାଖାପାଖି ଜନ୍ମ ହେବା ଛୁଆର କେଉଁ ମାସରେ ଦାନ୍ତ ଉଠେ?
1: ନର୍ମାଲ ମଣିଷର 6 ମାସରେ।
0: 6 ମାସରେ ଦାନ୍ତ ଉଠିଯାଏ?
1: ଦାନ୍ତ ଉଠିଯାଏ।
0: ତାପରେ ସେ ଯାଇକି ଡକ୍ଟରଙ୍କ ସହିତ ଗୋଟେ ଥର ଦେଖା କରିବାକୁ ପଡ଼ିବ। ଏଇ ଯେଉଁ ଦାନ୍ତକୁ ସୁସ୍ଥ ରଖିବା ପାଇଁ, ଭଲ ରଖିବା ପାଇଁ କ'ଣ କ'ଣ ଉପରେ ଆମେ ଗୁରୁତ୍ୱ ଦେବା ଦରକାର?
1: ଦିନକୁ 2 ଥର ଦାନ୍ତ ଘଷିବା, ଫ୍ଲସ୍ କରିବା, ସୁସ୍ଥ ଖାଦ୍ୟ ଖାଇବା, ତମାଖୁ ଠାରୁ ଦୂରରେ ରହିବା, ନିୟମିତ ଡେଣ୍ଟିଷ୍ଟଙ୍କ ପରାମର୍ଶ ନିଅନ୍ତୁ।
0: ଦାନ୍ତକୁ ନେଇକି କ'ଣ କ'ଣ ସବୁ ବଡ଼ ବଡ଼ ରୋଗ ବି ହେଇପାରେ?
1: ଦାନ୍ତକୁ ନେଇକି କ୍ୟାନ୍ସର ବି ହେଇପାରେ। ଦାନ୍ତର ଇନଫେକ୍ସନ୍ କ୍ୟାନ୍ ସ୍ପ୍ରେଡ୍ ଟୁ ଦ କାର୍ଡ଼ିଓଭାସ୍କୁଲାର ଲିଜନ୍ ଅଲସୋ।
0: ସେଥିପାଇଁ ଆମକୁ ଦାନ୍ତକୁ ସୁସ୍ଥ ରଖିବା ନିହାତି ଆବଶ୍ୟକ।
1: ନିହାତି ଦାନ୍ତ ନଥିଲେ ଆପଣ ଚୋବେଇ ପାରିବେନି, ନ ଚୋବେଇଲେ ଆପଣ ଗେଷ୍ଟ୍ରିକ୍, ଯାହାଦ୍ୱାରା କି ଦାନ୍ତକୁ ଆପଣ
0: ଗିଳେଇବେ,
1: ଯାହାଦ୍ୱାରା କି ଚୋବେଇ ଚୋବେଇ ଖାଇବା, ଯାହାଦ୍ୱାରା ଗେଷ୍ଟ୍ରିକ୍ ପ୍ରୋବ୍ଲେମ୍ ବି ହେଇପାରେ।
2: ଆଉ ନାହିଁ ଚିକିତ୍ସା ପାଇଁ ଖର୍ଚ୍ଚର ଚିନ୍ତା। ସାମ୍ ହସ୍ପିଟାଲ ବ୍ରହ୍ମପୁରରେ ଆୟୁଷ୍ମାନ ଭାରତ, PMJAY, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, GJAY ଏବଂ ବୟବନ୍ଦନା କାର୍ଡରେ ଚିକିତ୍ସା ହୋଇପାରୁଛି।
3: ଏଠାରେ 24 ଘଣ୍ଟିଆ ଆପତ୍କାଳୀନ ସେବା, ICU, OSDU, ଡାଇଲିସିସ୍, କ୍ୟାନ୍ସର ଚିକିତ୍ସା, ଅଙ୍କୋଲୋଜି, କାର୍ଡିଓଲୋଜି, ନ୍ୟୁରୋଲୋଜି, ଅର୍ଥୋପେଡିକ୍, ସ୍ତ୍ରୀ ଓ ପ୍ରସୂତି ରୋଗ, ୟୁରୋଲୋଜି, ENT, ଚକ୍ଷୁ ରୋଗ ଏବଂ ଗ୍ୟାଷ୍ଟ୍ରୋ ଏଣ୍ଟ୍ରୋଲୋଜି ସେବା ଉପଲବ୍ଧ।
2: ଆଜି ହିଁ ଆସନ୍ତୁ ସାମ୍ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
4: ହ୍ୟାଲୋ
1: ହ୍ୟାଲୋ
4: ହ୍ୟାଲୋ
0: ସ୍ୱାସ୍ଥ୍ୟ ପାଇଁ କଥାଟିଏ କାର୍ଯ୍ୟକ୍ରମ, ନମସ୍କାର।
4: ନମସ୍କାର ମ୍ୟାଡ଼ାମ,
0: କିଏ କହୁଥିଲେ?
4: ରାଣୀ କହୁଥିଲି।
0: ଆପଣଙ୍କର କ'ଣ ସମସ୍ୟା ରହିଛି କହିଲେ, କ'ଣ ଜାଣିବାକୁ ଚାହୁଁଛନ୍ତି?
4: ଆଜ୍ଞା, ମୋର ଦାନ୍ତରେ ଗୋଟେ ଛୋଟ କଣା ହେଇଯାଇଛି ସାଇଡ଼ରେ, ତାକୁ ସେ ଯୋଉ ଫିଲ୍ଅପ୍ ନା କ'ଣ କହୁନାହାନ୍ତି ସେଟା କରିଥିଲେ, ଦିଟା ଦାନ୍ତରେ ହେଇଯାଇଛି ଦି ସାଇଡ଼ରେ। ତାପରେ ଏବେ ଟିକେ ସେଠି ବ୍ଲାକ୍ ବ୍ଲାକ୍ ଦିଶୁଛି, ସେଟା କ'ଣ ପୋକ ଖାଇଦେଲା ନା କ'ଣ?
0: ଏବେ ତ ସାର୍ ସେଇ ପୋକ କ'ଣ ଅଛି ନା ନାଇଁ, ବୈଜ୍ଞାନିକ ପାଠ କ'ଣ କହୁଛି ସେ ବିଷୟରେ ବୁଝାଉଛେ, ତଥାପି ଏବେ ବୁଝେଇ ଦେଉଛନ୍ତି। ଶୁଣନ୍ତୁ
1: ଶୁଣନ୍ତୁ ମ୍ୟାମ୍,

0: ପୋକ ବୋଲି କିଛି ୱାର୍ଡ ନାହିଁ, କୌଣସି ଜିନିଷ ଗୋଟେ ଜାଗାରେ ଲାଗିକି ରହିଲା ସେଇଟା କ'ଣ ହବ, ଏସିଡ଼ ଫର୍ମେସନ୍ କରେ, ଏସିଡ଼ ଫର୍ମେସନ୍ କରି ଯାହାକୁ ଦାନ୍ତର କ୍ଷୟକୁ ଦାନ୍ତକୁ ଉପରି ସ୍ତରକୁ କ୍ଷତିଗ୍ରସ୍ତ କରିଥାଏ। ଆଉ ଆପଣ ଯେଉଁ କହୁଛନ୍ତି ଫିଲିଂ କରିଥିଲେ, ଫିଲିଂ ପରେ ପରେ ଆଉ ଥରେ ବ୍ଲାକ୍ ସ୍ପଟ୍ ହେଇଯାଇଛି ବୋଲି କହୁଛନ୍ତି, ଆପଣ ଏକ୍ସରେ କରିଛନ୍ତି ତାର?
1: ମୁଁ ଜାଣିନଥିଲି।
0: ହଁ ଆଚ୍ଛା,
1: କ'ଣ ନା ସେଟା ଗୋଟେ ସାଇଡ଼ରେ ଟିକେ କଳା ହେଇକିରି ଗୋଟେ ଛୋଟିଆ ହୋଲ୍ଟି ହେଇଯାଇଥିଲା।
0: ଆଚ୍ଛା, ଏକ୍ସରେ କରିନାହାନ୍ତି? ଆଉ ଆପଣ ପେନ୍ ହେଉଛି ସେ ଦାନ୍ତର?
1: ନାଇଁ କିଛି, ଏବେ ପେନ୍ ହେଉନି, କିଛି ନାହିଁ।
0: ଶୁଣନ୍ତୁ, ସେଇଟା ଆମକୁ ଦେଖିଲା ପରେ ଆମକୁ ଦୂର କରିବାକୁ ପଡିବ ଯେ ସେଇଟା କେବିଟି ହେଇଛି ନା ଆପଣଙ୍କର ଷ୍ଟେନ୍ ନା କଳା ଦାଗ ଲାଗିଛି, ସେ ଦୁଇଟା ଜିନିଷ ଆମକୁ ଦେଖିଲା ପରେ ଆମେ ସେଇଟା ଦୂର କରିପାରିବା।
2: ଆପଣ ଗୋଟେ କାମ କରନ୍ତୁ, ନିକଟସ୍ଥ ଚିକିତ୍ସାଳୟକୁ ଯାଆନ୍ତୁ, ଡେଣ୍ଟିଷ୍ଟ ସହିତ କଥାବାର୍ତ୍ତା କରନ୍ତୁ, ହେଲା, ତାପରେ ଆପଣଙ୍କର ଚିକିତ୍ସା ଆରମ୍ଭ କରିଦେବାଟା ହେଉଛି ବହୁତ ଭଲ। ରହିଲୁ, ଧନ୍ୟବାଦ ସାର୍। ଏମିତି ବି ହୁଏ ତାର ଦାନ୍ତ ଖରାପ ଅଛି, ତାକୁ ଉପାଡ଼ିବା ନିହାତି ଦରକାର, କିନ୍ତୁ ତାର ଅନ୍ୟ ରୋଗ ଯେମିତି ଆମେ କହୁଛେ ତାର ଡାଇବେଟିସ୍ ବି ଅଛି କି ବା ହାର୍ଟ ପ୍ରୋବ୍ଲେମ୍ ଅଛି, ସେଇ ଜାଗାରେ ଆମେ ମେଡ଼ିସିନ୍ରେ ସେମାନଙ୍କର ଭଲ କରିପାରିବା କି? ବା ବହୁ ଜଣଙ୍କର ଅଛି ଦାନ୍ତ ଉପାଡ଼ିବାଟା ସେମାନେ ଡରି ଯାଆନ୍ତି, ତ ପେସେଣ୍ଟ
0: ଅଲ୍ଟରନେଟିଭ୍ ଟ୍ରିଟମେଣ୍ଟ କ'ଣ ଅଛି କି,
2: ବା ଆପଣ କେମିତି ପେସେଣ୍ଟକୁ
0: ଦାନ୍ତକୁ ରକ୍ଷା କରିବାକୁ ଚାହୁଁଛି? ଦୁଇଟା ଜିନିଷ, ଗୋଟେ ହେଉଛି ଦାନ୍ତ ଉପାଡ଼ିବା, ଆଉ ଗୋଟେ ହେଉଛି ଦାନ୍ତ ନ ଉପାଡ଼ିକି ଟ୍ରିଟମେଣ୍ଟ କରିବା। ଦାନ୍ତ ନ ଉପାଡ଼ିକି ଟ୍ରିଟମେଣ୍ଟ ହେଉଛି ରୁଟ୍ କେନାଲ ଟ୍ରିଟମେଣ୍ଟ। ରୁଟ୍ କେନାଲ ଟ୍ରିଟମେଣ୍ଟ କେତେ ଜଣ ଭାବୁଛନ୍ତି ଯେ ଏହା ଏକ ବହୁତ ଯନ୍ତ୍ରଣାଦାୟକ, ଏହା କୌଣସି ଯନ୍ତ୍ରଣାଦାୟକ ନାହିଁ, କଷ୍ଟ ହେବନି। ଏହା ଆଜିକାଲି ଆଧୁନିକ ଚିକିତ୍ସା ପ୍ରଣାଳୀ ଆସିଲାଣି, ଆଧୁନିକ ନିଶ୍ଚେତକ ଏନେସ୍ଥେସିଆ ଆସିଗଲାଣି, ଯାହାକି ରୁଟ୍ କେନାଲ ସାଧାରଣତଃ ଯନ୍ତ୍ରଣାବିହୀନ ହୋଇଥାଏ,
2: ମାନେ ଲୋକଙ୍କୁ ଆଉ ଏତେ କଷ୍ଟ ଜଣା
0: କଷ୍ଟ ହୋଇନଥାଏ। ରୁଟ୍
2: ବା ଇଞ୍ଜେକ୍ସନରେ ସେଇଟା କାମ ହେଇଯିବ?
0: ଇଞ୍ଜେକ୍ସନ ନାହିଁ, ରୁଟ୍ କେନାଲ ମାନେ ଦାନ୍ତକୁ ଫାର୍ଷ୍ଟ ସଫା କରାଯାଏ, ତାପରେ ଡ୍ରେସିଂ କରାଯାଏ, ତାପରେ ଫିଲ୍ କରାଯାଏ। କୌଣସି ଦାନ୍ତ ଯଦି ପେନ୍ ହେଉଛି ହେଲେ ଫାର୍ଷ୍ଟ ସଫା କରାଯାଏ, ଡ୍ରେସିଂ କରାଯାଏ, ତାପରେ ଫିଲ୍ କରିକି ତାପରେ ଗୋଟେ କ୍ୟାପ୍ଟି ଗୋଟେ ବସାଯାଏ।
2: ଏମିତି କିଛି ଅଛି ଯେ କେବଳ ମେଡ଼ିସିନରେ ହିଁ ଭଲ ହେଇଯିବ ରୋଗ, ନା ସବୁ ଜିନିଷର କିଛି ନା କିଛି
0: ମେଡ଼ିସିନ ଦ୍ୱାରା ଏଇଟା ଜଷ୍ଟ ଏଇଟା କେତେ ଦିନ ପାଇଁ ଭଲ ହେଇଯାଇପାରେ, କିନ୍ତୁ ଯେହେତୁ ତ ଦାନ୍ତଟା ତ ହୋଲ୍ ହେଇଯାଇଥାଇପାରେ କି କୌଣସି ତାର ସମସ୍ୟା ଥିବ, ତାକୁ ତ ସମସ୍ୟାର ପର୍ମାନେଣ୍ଟ ସମାଧାନ କରିବା ଦରକାର, ସ୍ଥାୟୀ ସମାଧାନ କରିବାର ଅଛି, ହେଲେ କ'ଣ ଗୋଟେ ଚିକିତ୍ସା କରିବାକୁ ଦରକାର ପଡ଼ିପାରେ।
2: ସେଥିପାଇଁ ଆମକୁ ନିହାତି ଡାକ୍ତର ଚିକିତ୍ସକଙ୍କ ସହିତ ପ୍ରତି ଛଅ ମାସରେ ଥରେ ଦେଖାଇବାକୁ ପଡ଼ିବ,
0: ଛଅ ମାସରେ ଥରେ ଦେଖିବାକୁ ପଡ଼ିବ।
2: ଆପଣ ଆମେ ଯେଉଁ ଏବେ ଆଲୋଚନା କଲେ, ଶ୍ରୋତାବନ୍ଧୁମାନେ ଆମ କଥାବାର୍ତ୍ତା ଶୁଣିଥିଲେ, ଆମେ ତ ଜାଣିଲେ ଯେ ଦାନ୍ତକୁ ଯଦି ଭଲ ଭାବେ ଘଷିବା, କେମିତି ଘଷିବା, କ'ଣ କଲେ ଦାନ୍ତ ସୁସ୍ଥ ରହିବ, କିନ୍ତୁ ବାରବାର ଯେଉଁ କହୁଥିଲେ ମାଉଥ୍ ୱାଶ୍ କରିବା, ୟୁଜ୍ କରିବା, ସେଇଟା କେତେ ଦୂର ଭଲ ବା ଖରାପ ପ୍ରଭାବ ପକାଉଛି?
0: ଶୁଣନ୍ତୁ, ରେଗୁଲାର ମାଉଥ୍ ୱାଶ୍ ମାନେ ସେ ମାଉଥ୍ ୱାଶ୍ ଆଲକୋହଲ ଫ୍ରି ହେଇଥିବାର ଅଛି, ଯଦି ଆଲକୋହଲ ଯୁକ୍ତ ହେଇଥିବ ମାଉଥ୍ ୱାଶ୍ ଦ୍ୱାରା ବାରମ୍ବାର ୟୁଜ୍ କରିବା ଦ୍ୱାରା ଉଲ୍ଟା ଦାନ୍ତରେ ଷ୍ଟେନ୍ ବି ହେଇଯାଇଥାଏ, ସେଥିପାଇଁ ଆପଣମାନେ ଆଲକୋହଲ ଫ୍ରି ମାଉଥ୍ ୱାଶ୍ ୟୁଜ୍ କରିପାରିବେ।
2: ମାନେ ସେଇଟା କ'ଣ ନିଜେ ନିଜେ ଆମେ ଜାଣିପାରିବୁ ନା, ଡକ୍ଟର ସହିତ କଥା ହେଲା ପରେ ୟୁଜ୍ କରିବା କଥା?
0: ସେଇଠି ଜଣା ପଡ଼ିଯିବ, ଆପଣ ୟୁଜ୍ କଲାବେଳକୁ କମ୍ପୋଜିସନ୍ ଦେଖି ଆପଣ ଜାଣିପାରିବେ ଆଲକୋହଲ ଫ୍ରି ମାଉଥ୍ ୱାଶ୍ ନାହିଁ।
2: ଦେଖନ୍ତୁ, ଆଜିକାଲି ତ ଦାନ୍ତର ସମସ୍ୟାକୁ ନେଇକି ବହୁତ ଆମେ ଜାଣୁଛୁ ଯେ ଦାନ୍ତ ସବୁ ଉପାଡ଼ୁଛନ୍ତି, ତାପରେ ଆମକୁ ସବୁ କ'ଣ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ? ବା
0: ଶୁଣନ୍ତୁ, ଦାନ୍ତ ଉପାଡ଼ିଲା ପରେ 24 ଘଣ୍ଟା ପର୍ଯ୍ୟନ୍ତ କୌଣସି ଗରମ ଜାତୀୟ ଖାଦ୍ୟ ଖାଇବେନି, ଯଦି ଗରମ ଜାତୀୟ ଖାଦ୍ୟ ଖାଇବେ ଯାହାଦ୍ୱାରା କି ବ୍ଲିଡ଼ିଂ ହୋଇଥାଏ। ଦ୍ୱିତୀୟତଃ ହେଉଛି 24 ଘଣ୍ଟା ଭିତରେ ଆପଣ କୌଣସି ମସଲାଯୁକ୍ତ ଖାଦ୍ୟ ଖାଇବେନି, ଯାହାକୁ ପେସେଣ୍ଟକୁ ଜଳନ ହୋଇଥାଏ। ତୃତୀୟ, ଯେଉଁ ଜାଗାରେ ଦାନ୍ତ ଉପାଡ଼ାଇଛି, ଜିଭ ମାରିବା, ଆଙ୍ଗୁଠି ମାରିବା, ସେ ଆଙ୍ଗୁଠି ମାରିବା ଜୋରସେ, ସେ ଜାଗାରେ ବ୍ରଶ କରିବା, ଯାହାଦ୍ୱାରା କି ପେସେଣ୍ଟର ହିଲିଂ ହେବାରେ ଅସୁବିଧା ହୋଇଥାଏ। ଚତୁର୍ଥ, କୌଣସି ବଦଭ୍ୟାସ ନେବା ଭୁଲ, ଦାନ୍ତ ଉପାଡ଼ାଇଛି, ସ୍ମୋକିଂ କରିବା, ସିଗାରେଟ୍ ପିଇବା, ମଦ ପିଇବା, ନାଇଁ ତ ଟବାକୁ ପିଇବା, ଏଇଟା ଟୋଟାଲି ବଦଭ୍ୟାସ ବନ୍ଦ କରିବା ଉଚିତ। ଆଉ ଦାନ୍ତ ଉପାଡ଼ିଲା ପରେ ବାରମ୍ବାର ଛେପ ପକାଇବା, ଏଇଟା ଦୂରରୁ ରହିବା ଦରକାର। ଆଉ ଆପଣମାନେ ଦାନ୍ତ ଉପାଡ଼ିଲା ପରେ କୌଣସି ଜିନିଷ ଯଦି ତାର ଉଲ୍ଟା ଜିନିଷ, ଥଣ୍ଡା ଜିନିଷ ପିଇବେ, ଥଣ୍ଡା ଜିନିଷ ମାନେ ଆପଣ ଏମିତି ନାହିଁ ଯେ ସୋଡ଼ା ଜିନିଷ, କୋଲ୍ଡ ଡ୍ରିଙ୍କ୍ସ ଏମିତି ନ ପିଇକି ଆପଣ କୌଣସି ନର୍ମାଲ ଥଣ୍ଡା ଜିନିଷ ପିଇପାରିବେ, ଯେଉଁଟାକି ଆପଣ ଷ୍ଟ୍ରୋ ମାଧ୍ୟମରେ ପିଇବେନି, ଡାଇରେକ୍ଟ ଗ୍ଲାସ୍ ମାଧ୍ୟମରେ ଆପଣ ପିଇପାରିବେ।
2: କିନ୍ତୁ ସାଧାରଣତଃ ଆମେ ଦେଖିଛୁ ଯେ ଦାନ୍ତ ଉଠିଲା ମାନେ ଉପାଡ଼ିଲା ପରେ ଡକ୍ଟରମାନେ ମଧ୍ୟ କୁହନ୍ତି ଯେ ଆଇସ୍କ୍ରିମ୍ ଖାଆନ୍ତି ପିଲାମାନେ ସବୁ,
0: ହଁ, ଥଣ୍ଡା ଜିନିଷ, ଥଣ୍ଡା ଜାତୀୟ ଖାଦ୍ୟ ଯାହାକି ଆପଣଙ୍କର ବ୍ଲିଡ଼ିଙ୍ଗକୁ ବନ୍ଦ କରିଥାଏ।
2: ଏତିକି ଯଦି ଆମେ ଅବଲମ୍ବନ କରିବା, ଆମର ଯେଉଁ ଦାନ୍ତ ଉପାଡ଼ିବାର ମୂଲ୍ୟଟା ରହିପାରିବ ଠିକ୍ସେ, ନାଇଁ
0: ଠିକ୍ସେ ରହିପାରିବ।
2: ଆମେ ଜାଣିବାକୁ ଚାହିଁବୁ ଯେ ମୁଖ୍ୟତଃ ଶିଶୁମାନଙ୍କର

0: ଦାନ୍ତକୁ ଯତ୍ନ ନେବେ, କାରଣ ସେମାନେ ସବୁ ଜିନିଷ ପାଟିରେ ନେଉଛନ୍ତି, ହାତରେ ନେଉଛନ୍ତି, ଚାରିଟା ଖାଉଛନ୍ତି, ତ ସେମାନଙ୍କ ପାଇଁ ନିହାତି ଭାବରେ କ'ଣ ସବୁ ସତର୍କତା ଅବଲମ୍ବନ କରିବା?
1: ଦେଖନ୍ତୁ, ଆମେ ଆମେ ଯେମିତି ଦାନ୍ତକୁ ଯେମିତି ସୁରକ୍ଷିତ ଭାବେ ରଖିଥାଉ, କିନ୍ତୁ ଶିଶୁମାନେ ସେମିତି ସୁରକ୍ଷିତ ଭାବେ ନିଅନ୍ତିନି, ମେନ୍ ହେଉଛି ତାଙ୍କେ ପ୍ରପର ଓରାଲ ହାଇଜିନ୍ ମେଣ୍ଟେନ୍ କରନ୍ତିନି।
0: ହଁ, ସେଇ କଥା, କାରଣ ଆମେ ସବୁ ଜିନିଷ ଜାଣିଛୁ ଯେ ମୂଳରୁ ଯଦି ଆମେ ତାକୁ ସତର୍କତାରେ ରଖିପାରିବା, ସେ ଲଙ୍ଗ ଲାଷ୍ଟ ଯେଉଁଟା କୁହାଯାଏ ଲାଷ୍ଟିଂ ହେଇପାରିବ। ତ ସେଥିପାଇଁ ଶିଶୁମାନଙ୍କୁ ଆମେ କେମିତି ତାଙ୍କର ଯତ୍ନ ନେବା? ସେମାନେ ତ ନିଜେ ନେବେନି, ଆମକୁ ନେବାକୁ ପଡ଼ିବ ସେମାନେ।
1: ଆଉ ଗୋଟେ କଥା, ଆମମାନଙ୍କର ଗୋଟେ ଦାନ୍ତ ଖରାପ ହେଲେ ଶିଶୁମାନଙ୍କର ମଲ୍ଟିପଲ୍ ଦାନ୍ତ ଖରାପ ହୁଏ। କାରଣ ହେଉଛି ସେମାନେ ପ୍ରପର ହାଇଜିନ୍ ମେଣ୍ଟେନ୍ କରନ୍ତିନି, ମୋଷ୍ଟଲି ବହୁତ ଷ୍ଟିକି ଫୁଡ୍ ଖାଆନ୍ତି, ଚକୋଲେଟ୍ ଆଇସ୍କ୍ରିମ୍ ଏଯାକ ବହୁତ ଷ୍ଟିକି ଫୁଡ୍ ଖାଆନ୍ତି, ଆଉ ତାପରେ ଭଲକି ବ୍ରସ୍ ବି କରନ୍ତିନି, ପ୍ରପର ବ୍ରସିଂ ଟେକ୍ନିକ୍ ଆପ୍ଲାଏ କରନ୍ତିନି। ସେଥିପାଇଁ ସେମାନେ ରେଗୁଲାର ଡେଣ୍ଟିଷ୍ଟ ପାଖକୁ ଯିବାର ଅଛି, ଆଉ ଫ୍ଲୋରିଡେଟ୍ ଟୁଥପେଷ୍ଟ ବି ସେମାନେ ୟୁଜ୍ କରିବା ଦରକାର।
0: ଏ ଯେଉଁ ଶିଶୁ ଜନ୍ମ ହେଲା ପରେ ଆମେ ଜାଣିଛେ ତାର ଦାନ୍ତ ପ୍ରଥମେ ଯୋଗ କ୍ଷୀର ଦାନ୍ତ ଖସି ପଡ଼ୁଛି, ୟା ପାଇଁ କିଛି ଚିକିତ୍ସା ଅଛି କି?
1: ଦେଖନ୍ତୁ, କେତେଜଣ ଭାବୁଛନ୍ତି ଯେ କ୍ଷୀର ଦାନ୍ତ ତ ଖସିଯିବ ତେଣୁ ଚିକିତ୍ସା ଦରକାର ନାହିଁ, ଏହା ସମ୍ପୂର୍ଣ୍ଣ ରୂପେ ଭୁଲ। କ୍ଷୀର ଦାନ୍ତ ହେଉଛି ଶିଶୁର ଖାଇବା ପାଇଁ ଦରକାର ପଡ଼େ, କଥା କହିବା ପାଇଁ ଦରକାର ପଡ଼େ, ଆଉ ସ୍ଥାୟୀ ଦାନ୍ତ ମାନେ ପରମାନେଣ୍ଟ ଟିଥର ସଠିକ୍ ବୃଦ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଆର ଠିକ୍ ଟାଇମ୍ରେ ଠିକ୍ ଟ୍ରିଟମେଣ୍ଟ କରିବା ଦରକାର।
0: ଯେଉଁମାନଙ୍କର ସବୁ ବାହାଡ଼ା ଦାନ୍ତ ହେଇଥାଉଛି, ତା ପାଇଁ କିଛି ଟ୍ରିଟମେଣ୍ଟ କେମିତି ଅଛି କ'ଣ? ମାନେ ବୟସ ଅନୁସାରେ ତାର
1: ବୟସ ଅନୁସାରେ ତାର ଚିକିତ୍ସା ଅଲଗା ଅଲଗା ହୋଇଥାଏ ତାର ବାହାଡ଼ା ଦାନ୍ତର।
0: ଆଉ ଯେଉଁମାନଙ୍କର ଦାନ୍ତ ଯେଉଁ ଉପରକୁ ଉଠି ଯାଇଥାଉଛି ଯେଉଁ କ୍ଲିପ୍ ଦେଉଛନ୍ତି, ସେ ତାର ବୟସ ସୀମା କ'ଣ କେମିତି ଥାଏ?
1: ତାର ବୟସ ସୀମା ମୋଷ୍ଟଲି 14 ବର୍ଷରୁ ଉପରେ ଅର୍ 25 ବର୍ଷରୁ କମ୍ରୁ, ଯେହେତୁ ପେସେଣ୍ଟର ଗ୍ରୋଇଂ ଏଜ୍ ସେ ଟାଇମ୍ରେ ଥାଏ, ସେ ଟାଇମ୍ରେ ଆପଣଙ୍କ ସେ ଟାଇମ୍ରେ କରିଲେ ଭଲ ହୋଇଥାଏ।
0: ସେଇଟା ଦେଲା ପରେ କେତେ ବର୍ଷ ପାଇଁ ରଖିବାକୁ ପଡ଼େ ସେ ଯେଉଁ କ୍ଲିପ୍?
1: ସେଇଟା ଡିପେଣ୍ଡ କରିକି ତାର କେତେ କ୍ରାଉଡ଼ିଂ ଅଛି, ତାର କେତିକି ସ୍ପେସ୍ ଅଛି, ତାପରେ ସେଇଟା ବି ଡିପେଣ୍ଡ କରିକି ତାର କେଉଁ କେସ୍ ମାନେ ବିନା ଦାନ୍ତ ଉପାଡ଼ିକି କେସ୍ଟା ନା ଉପାଡ଼ିକି କେସ୍ଟା, ତାପରେ ସ୍ପେସ୍ କ୍ଲୋଜର୍ ଉପରେ ଡିପେଣ୍ଡ କରୁଛି ସେଇଟା କେତେ ମାସ କେତେ ଲାଗିଥାଏ
0: ପେସେଣ୍ଟକୁ ଦେଖିଲା ପରେ ସେ ବିଷୟରେ। କିନ୍ତୁ ସେଇଟା ନିହାତି ଭାବରେ କାମ ଦିଏ, ଯେଉଁ କ୍ଲିପିଂ ଉପରେ ମୋ ଚେହେରା ସୁନ୍ଦର ହେଇକି ସୁନ୍ଦର ହେଇ ଯାଏ
1: ଟାଇମରେ କରିଲେ ସେଇଟା ହୋଇ ଯାଇଥାଏ
0: 14 ବର୍ଷରୁ 25 ବର୍ଷ ଭିତରେ।
1: ମୋଷ୍ଟଲି ସେଇଟା ଗ୍ରୋଇଂ ଷ୍ଟେଜ୍ ଥାଉଛି, ସେଇ ଟାଇମରେ କରିଲେ ଆପଣଙ୍କର ରିଜଲ୍ଟଟା ଭଲ ଆସିଥାଏ।
2: ଦୁର୍ଘଟଣା ହେଉ କିମ୍ବା ଜରୁରୀକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ପ୍ରତିଟି ସେକେଣ୍ଡ ମୂଲ୍ୟବାନ।
3: ସମ ହସ୍ପିଟାଲ ବ୍ରହ୍ମପୁରର ଏମର୍ଜେନ୍ସି ଏବଂ ଟ୍ରମା କେୟାର ବିଭାଗ ଯେକୌଣସି ଜରୁରୀ ସମସ୍ୟା ପାଇଁ ସର୍ବଦା ପ୍ରସ୍ତୁତ। ଆମର ଅତ୍ୟାଧୁନିକ ଆଇସିୟୁ ଏବଂ ଏସ୍ଡିୟୁ କ୍ରିଟିକାଲ କେୟାର ମେଡିସିନ୍ ୟୁନିଟ୍ ଗୁରୁତର ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଥାଏ। ଅଭିଜ୍ଞ ଡାକ୍ତର ଏବଂ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହିତ ଆମେ ଆପଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉ।
2: 24 ଘଣ୍ଟା ଜରୁରୀକାଳୀନ ଚିକିତ୍ସା ଓ ଟ୍ରମା କେୟାର ପାଇଁ ଭରସା କରନ୍ତୁ ସମ ହସ୍ପିଟାଲ, ଶୀତଳପଲ୍ଲୀ, ତାରାତାରିଣୀ ରୋଡ୍, ବ୍ରହ୍ମପୁର। ସୁଲଭ, ସୁବିଧାଜନକ ଓ ଉନ୍ନତ ସ୍ୱାସ୍ଥ୍ୟ ସେବାର ଅନନ୍ୟ ଠିକଣା।
0: ହ୍ୟାଲୋ, ସ୍ୱାସ୍ଥ୍ୟ ପାଇଁ କଥା ଟିକେ କାର୍ଯ୍ୟକ୍ରମ। ନମସ୍କାର।
4: ନମସ୍କାର,
0: କିଏ କହୁଥିଲେ?
4: ଫୁଲବାଣୀରୁ ଅନିତା ପଟ୍ଟନାୟକ
0: କହୁଛି। ଆପଣଙ୍କର ଦାନ୍ତକୁ ନେଇକି କ'ଣ ସମସ୍ୟା ରହିଛି ନା କିଛି ଜାଣିବା ପାଇଁ ଚାହୁଁଛନ୍ତି? ସାର୍ ଶୁଣୁଛନ୍ତି ଆପଣଙ୍କର କଥା, ପଚାରନ୍ତୁ।
1: ହ୍ୟାଲୋ, ହଁ ନମସ୍କାର, କୁହନ୍ତୁ।
4: ନମସ୍କାର। ହଁ ଆଜ୍ଞା, ଦାନ୍ତରେ ସବୁ ମାଢି ଯାକ ଫୁଲିକିରି ତା ଦେହରୁ କିଛି ବାହାରିନି, ଦାନ୍ତ ଫୁଲିକି ରହୁଛି, ଦାନ୍ତ ବି କାଟୁଛି, ପୋକଡ଼ା ବି ହେଇଛି।
1: ପୋକଡ଼ା ମାନେ ଦାନ୍ତ କେଭିଡି ହେଇଯାଇଛି କହୁଛନ୍ତି?
4: ହଁ।
1: ଆଚ୍ଛା, ଆଉ ଦାନ୍ତ ଫୁଲି ଯାଇଛି ମାନେ କ'ଣ? ମାଡ଼ି ଫୁଲି ଯାଇଛି କହୁଛନ୍ତି?
4: ହଁ,
1: ମାଡ଼ି ଫୁଲି ଯାଇଛି। ଏଇଟା କ'ଣ ପାଟି ଭିତରେ ଫୁଲି ଯାଇଛି ନା ପାଟି ବାହାରେ ଫୁଲି ଯାଇଛି? ଭିତରେ ଫୁଲି ଯାଇଛି। ଆଉ ସେଇଟା କୌଣସି ପ୍ରେସ୍ କଲେ କ'ଣ ବ୍ଲିଡ଼ିଙ୍ଗ କି ନହେଲେ ପସ୍ ପୁଜ ବାହାରୁଛି କି? ନାଇଁ। ଏଇଟା କେତେ ଦିନ ହେଲା ଏଇଟା ଫୁଲିଛି? ପାଞ୍ଚ ଦିନ ହେଲା ଫୁଲିକି ଅଛି। ଆଚ୍ଛା ଆଚ୍ଛା, ଆଉ ପେନ୍ ଦାନ୍ତ ପେନ୍ ହେଉଛି? ଦାନ୍ତ କଣା ହେଇଛି? କଣା ହେଇଛି ତା ମାନେ ଆପଣ ଏଇଟା ଜାଣିବାକୁ ପଡ଼ିବ ଯେ ଆପଣ ଗୋଟେ ଏକ୍ସରେ କରିବେ ଡେଣ୍ଟାଲର, ଡେଣ୍ଟାଲର ଏକ୍ସରେ କରିବେ, ଆଉ ସେଇଟା ଦେଖିବାକୁ ପଡ଼ିବ ଯେ ପେରିଆପିକାଲର କୌଣସି ଇନଫେକ୍ସନ୍ ହେଇଛି, ତା ମାନେ ଓଡ଼ିଆରେ ସେଇଟା କୁହାଯାଏ ମୂଳ ପାଚିଛି କି ନାହିଁ, ସେଇଟା ଆପଣଙ୍କୁ ଜାଣିବାକୁ ପଡ଼ିବ। ଯଦି ମୂଳ ପାଚିଛି ହେଲେ ଆପଣ ତାର ସଠିକ୍ ଟ୍ରିଟମେଣ୍ଟ ଆଉ ଜଲ୍ଦି ଟ୍ରିଟମେଣ୍ଟ ନେବା ଦରକାର।
0: ବୁଝିପାରିଲେ? ଆପଣଙ୍କ ଯଦି ସୁବିଧା ଅଛି ଆପଣ ବରହମପୁର ଆସିଲେ ଏଠି ଦେଖେଇ ଦେଇପାରିବେ, ନାହିଁ ଯଦି ଫୁଲବାଣୀରେ ରହୁଛନ୍ତି ଆପଣ ସେ ନିକଟବର୍ତ୍ତୀ ଚିକିତ୍ସାଳୟରେ ଯାଇକି ଟିକେ ଦେଖେଇ ଦିଅନ୍ତୁ। ଠିକ୍ ଅଛି, ରହିଲୁ ଭଉଣୀ, ନମସ୍କାର। ତ ନିହାତି ଭାବରେ ତ ଆପଣ ଏବେ କହିଲେ ଯେ ଆମେ କ'ଣ କ'ଣ କଲେ ଆମେ ସୁସ୍ଥ ରହିପାରିବା, ତଥାପି ବିସ୍ତୃତ ଭାବରେ ଆପଣ ଯେଉଁ

ପ୍ରଚାରକୁଲୁ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଲୁ ସ୍ୱାସ୍ଥ୍ୟ ପାଇଁ କଥାଟିଏ ଭାଗ ଥିଲା 18 ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ପ୍ରଥମ ଭାଗ।

0: ନମସ୍କାର। ଆଜିର ଫୋନ୍ ଇନ୍ କାର୍ଯ୍ୟକ୍ରମରେ ମୁଁ ରବି ମିଶ୍ର ଆପଣମାନଙ୍କୁ ସାଦର ସ୍ୱାଗତ କରୁଛି। ଆସନ୍ତୁ ଆରମ୍ଭ କରିବା ଆଜିର କାର୍ଯ୍ୟକ୍ରମ।
1: ହ୍ୟାଲୋ,
2: ହଁ ଆଜ୍ଞା ନମସ୍କାର।
1: ନମସ୍କାର, ଫୋନ୍ ଇନ୍ କାର୍ଯ୍ୟକ୍ରମ।
2: ହଁ ଆଜ୍ଞା, ମୁଁ ମିତ୍ର ଆହ୍ନଦୀପ କହୁଥିଲି, ହରପୁରନ।
1: କେନ୍ ଆଡ଼େ ଅଛି ଆଜ୍ଞା?
2: ଏଇଟା ବିଜେପୁର।
1: ବିଜେପୁର ବରଗଡ଼?
2: ହଁ, ବିଜେପୁର ବ୍ଲକ ଆଜ୍ଞା।
1: କାଣା କରସନ୍ ଆପଣ?
2: କପଡ଼ା ବୁନା ବୁନି ଆଜ୍ଞା।
1: ଇ ସୂତା ସୂତି ସବୁ କିଏ ଦେଶୀ ଆପଣଙ୍କୁ?
2: ସବୁ ମାଲିକ ଦେଶୀ ଆଜ୍ଞା।
1: ବୋଲେ କେତେ ଦିନେ ଖଣ୍ଡେ ବୁନୁଛନ୍ ଆପଣ?
2: ଆଜ୍ଞା, ଦେଢ଼ ଦିନେ ଖଣ୍ଡେ ହେଇଯାଇସି।
1: ଘରେ କିଏ କିଏ ଅଛନ୍ ଆଜ୍ଞା?
2: ଆଜ୍ଞା, ମା ଅଛନ୍, ସ୍ତ୍ରୀ ଅଛେ, ପୁଅ ଅଛେ, ଭାଇ ଅଛନ୍।
1: ପୁଅ ପାଠ ପଢୁଛେ?
2: ହଁ ଆଜ୍ଞା, ଆଇଟିଆଇ କରୁଛନ୍।
1: ଆମର କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ ଆପଣ?
2: ହଁ ଆଜ୍ଞା, ମୁଁ ତ ନିୟମିତ ଶ୍ରୋତା, ସବୁ କାର୍ଯ୍ୟକ୍ରମ ଶୁଣୁଛି, ଭଲ ଲାଗୁଛି।
1: ଭଲ ଲାଗୁଛି ତ?
2: ହଁ ଆଜ୍ଞା।
1: ଆମ ଷ୍ଟେସନ ସାଙ୍ଗେ ଆଉ କେନ୍ ଅନ୍ୟ ଷ୍ଟେସନର କାର୍ଯ୍ୟକ୍ରମ ଶୁଣୁଛନ୍ ଆପଣ?
2: ହଁ ଆଜ୍ଞା, ଭବାନୀପାଟଣା ଶୁଣସି, ସମ୍ବଲପୁରୀ ବି ଶୁଣସି, ବେଶୀ କରି ବଲାଙ୍ଗୀର ଶୁଣସି।
1: ଆଚ୍ଛା, ଏଇଟା କ୍ଲିୟର ଶୁଣା ଯାଇସି କେ?
2: ହଁ ହଁ।
1: ଆପଣ ଘରେ ସବୁବେଳେ ରେଡିଓ ବାଜୁଥିସି ନକେ ଆପଣ କାମ କଲା?
2: ହଁ ଆଜ୍ଞା, ଆମେ ତ ବୁଣାକାର ଲୋକ, ସବୁବେଳେ ବାଜୁଥିସି।
1: ଘରେ ସମସ୍ତେ ଶୁଣୁସନ୍?
2: ହଁ ହଁ, ଆଖର ପାଖର ଲୋକ ମାନେ ସବୁ ସମସ୍ତେ ଶୁଣସନ୍।
1: ଆଜି କେନ୍ ଗୀତ ଶୁଣିବେ, ହିନ୍ଦୀ କି ଓଡ଼ିଆ?
2: ହିନ୍ଦୀ ଦେଲେ ଆଜ୍ଞା, କୁମାର ସାନୁର, ରାଜୀବ ଓନ୍ ଗେୟା ଜଣ୍ଟଲମ୍ୟାନର ସିନେମା ଦିଲ୍ ହେ।
1: ଠିକ୍ ଅଛି, ଶୁଣୁ ଆପଣଙ୍କର ପସନ୍ଦର ଗୀତ।

0: ହ୍ୟାଲୋ,
1: ହ୍ୟାଲୋ, ଶୁଭ ସକାଳ, ନମସ୍କାର।
0: ନମସ୍କାର। ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ମୁଁ ମନାବଣ୍ଡା କୋଟିଲା ସନପୁର ଜଗତସିଂହପୁର କହୁଥିଲି।
0: ଆପଣ ଭଲ ଅଛନ୍?
1: ମୁଁ ପୁରା ଭଲ ଅଛନ୍। ଆଶା ଅଛି ମା ସାରଙ୍କ ଆଶୀର୍ବାଦରୁ ଆପଣ ଭଲରେ ଥାନ୍ତୁ, ଖୁସିରେ ଥାନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ମା ଶାରଳା ଆପଣଙ୍କୁ ଘଣ୍ଟ ଘୋଡ଼େଇ ରଖିଥାନ୍ତୁ।
0: ଆମେ ବି ଠିକ୍ ତ ଅଛୁ ଆଜ୍ଞା।
1: ଦେଖନ୍ତୁ, ଆପଣ ଠିକ ରହିଲେ ଆମେ ଠିକ ରହିବୁ, କାରଣ ଆପଣ ମାନେ ପ୍ରୋଗ୍ରାମ କରୁଛନ୍ତି ଆମ ମାନଙ୍କ ପାଇଁ। ଆପଣ ସୁସ୍ଥ ରହିଲେ ଆମେ ବି ପ୍ରୋଗ୍ରାମ ଶୁଣି ଆମେ ବି ସୁସ୍ଥ ହେଇଯିବୁ। ଆଜ୍ଞା,
0: ଆମର କାର୍ଯ୍ୟକ୍ରମ ଯଦି ଆପଣଙ୍କୁ ସୁସ୍ଥ ରଖିପାରୁଛେ ବୋଲେ ତାର ନୁ ବୋଲି ବଡ କଥା ଆଉ କିଛି ନାହିଁ ନ।
1: ମନଟା ଯଦି ଖୁସି ରହିବ ଶରୀର ନିଶ୍ଚିନ୍ତ ସୁସ୍ଥ ରହିବ।
0: ଆଜ୍ଞା, ଆପଣ ବହୁତ ରେଡ଼ିଓ ପ୍ରିୟ ନାହିଁ?
1: ରେଡ଼ିଓ ପ୍ରିୟ ତ କହିଲେ କହିବିନି, ରେଡ଼ିଓ ହଉଛି ମୋ ଜୀବନ, କାରଣ ଦୀର୍ଘ 40 ବର୍ଷ ହେଲା ମୁଁ ରେଡ଼ିଓ ଶୁଣି ଆସୁଛି। ଆଉ ଏ ରେଡ଼ିଓ ମାଧ୍ୟମରେ ବହୁତ କିଛି ମୁଁ ଶିଖିବାକୁ ପାଇଛି, ବହୁତ କିଛି ମୁଁ ପାଇଛି, ବହୁତ ବନ୍ଧୁ ବି ପାଇଛି। ପାଖେ 800 ରୁ 900 ପାଖେ ମୋର ବନ୍ଧୁ ଅଛନ୍ତି। ଆଉ ବିଶେଷ ପଶ୍ଚିମ ଓଡ଼ିଶାରେ 157 ଜଣ ମୋର ବନ୍ଧୁ ଅଛନ୍ତି, ବଲାଙ୍ଗୀରରେ 10-12 ଜଣ ଅଛନ୍ତି, ବହୁତ ଶ୍ରଦ୍ଧା ବି ଚିହ୍ନାପରିଚୟ ଅଛନ୍ତି। ବହୁତ ଖୁସି ଲାଗେ,
0: ଆଜ୍ଞା ଆଜ୍ଞା,
1: କାରଣ ଯେତେବେଳେ ମୁଁ ଭାଇ ଦେଖନ୍ତି ମୁଁ 1997 ଆଖିରେ ବସିଥିଲି, ଗୋଟେ ରେଡ଼ିଓରେ ଗୀତ ଦେଖିଲା, ଦୁନିଆ ମେ କିତନା ଗମ୍ ମେ ମେରା ଗମ୍ ବି କୁଛ ନାହିଁ, ଗୀତଟା ଅଛନ୍ତି। ମୁଁ ଭାବିଲି ମୋର 2ଟା ଆଖି ଗଲେ ଲୋକଙ୍କର ଜନ୍ମରୁ ଦେଖିନାହାନ୍ତି, ମୁଁ 20 ବର୍ଷ ମୁଁ ସବୁ ଦୁଃଖ ଭୁଲିଯାଏ, ଭାବେ ଆଜି ପାଇଁ ବଞ୍ଚିବା, କାଲି କଣ ଦେଖି କେବେ ଚିନ୍ତା କରୁ, ଭବିଷ୍ୟତ କଣ ହବ ତାକୁ ଚିନ୍ତା କରୁ, ଅତୀତରେ କଣ ଥିଲି ତାକୁ କେବେ ଚିନ୍ତା କରୁ, ଯାହା ଅଛି ଆଜି ପାଇଁ ବଞ୍ଚିବା, ଯାହା ମିଳୁଛି ତାକୁ ଯାଇ ଆମେ ଗ୍ରହଣ ଖୁସି ଗ୍ରହଣ କରୁନା, ତାହେଲେ ଜୀବନରେ କେବେ ଦୁଃଖ ଆସିବନି।
0: କାଲି ତ କେହି ନାହିଁ ଦେଖି ଆଜ୍ଞା, ଆଜିର ବଞ୍ଚିବାଟା ସବୁଥିରୁ ଭଲ। କେନ୍ ଗୀତ ଶୁଣିବାର ଲାଗି ଚାହିଁବି ଆଜି?
1: ଆଜି ଗୀତ ଦିଅନ୍ତୁ, ଫିଲ୍ମ ହଉଛି ଦିଲୱାଲେ ଦୁଲହନିଆ ଲେ ଜାଏଁଗେ, ତୁଝେ ଦିଖା ତ ଜାନା ସନା, ଏ ଗୀତଟା ଦେଢ଼ କଥା ଚୁଲବୁଲି ରଶ୍ମିତା ଭୋଇ, ତୁମକି ରେବତୀ କୁଅର ଦେବେନ୍ଦ୍ର କର, ଶାଲିନୀ ସୁଗ୍ୟାନୀ, ସସ୍ମିତା ସ୍ୱାଇଁ, ରିକ୍ସିନା ସସ୍ମିତା ଭୋଇ, ଇତିଶ୍ରୀ ମିଶ୍ର, ମନୀଷା ମିଶ୍ର, ଦମ୍ବତୀ ଭୋଇ, ପଙ୍କଜିନୀ ରଣା, ଏବଂ ରାମଚନ୍ଦ୍ର ଭୋଇ, ନୀଳାଞ୍ଚଳ ଭୋଇ, ମହେନ୍ଦ୍ର ଭୋଇ, ମଞ୍ଜୁ ଭୋଇ, ବନିତା ଭୋଇ, ପୁରୁଷୋତ୍ତମ ମିଶ୍ର, ଚକ୍ରଧର ପୂଜାରୀ, ଗୋପାଳ ନାୟକ, ପୁଲାନାଥ ରଣା, କବିତା ରଣା, ଆଉ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ, ବିଶେଷ କରି ଆପଣଙ୍କୁ, ଆପଣଙ୍କ ପୁରା ଟିମ୍।
0: ଠିକ୍ ଅଛି ଆଜ୍ଞା, ଶୁଣୁନ୍ ଆପଣଙ୍କର ପସନ୍ଦର ଗୀତ।

0: हेलो।
1: हेलो, ଆକାଶବାଣୀ ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
0: ହଁ ଆଜ୍ଞା ନମସ୍କାର।
1: ନମସ୍କାର, କିଏ କହୁଥିଲେ ଭାଇ?
0: ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପହଞ୍ଚି ଭାଇଆ ବିଜେପୁର ଜିଲ୍ଲା ବର୍ଗରୁ। ଆଜ୍ଞା ମିଶ୍ର, ଆଜ୍ଞା ମୁଇଁ ଆପଣଙ୍କ ସାଙ୍ଗେ ଏଟା ଦେଖନ୍ତୁ, ଆଜ୍ଞା ମୁଇଁ ଫାର୍ଷ୍ଟ ଟାଇମ୍ କଥା ଲାଗୁଛେ।
1: ଆଜ୍ଞା ଆଜ୍ଞା,
0: ଆଉ ଫୋନ୍ ଇନ୍ କେ ମୋର ଅନେକ ଥର ଫୋନ୍ ଲାଗିଛେ ଆଜ୍ଞା, ଯେ ଆପଣଙ୍କ ସାଙ୍ଗେ ମୁଇଁ ଦେଖୁଥିଲି ମୌକା ଯେ ଆଜି ସେଟା ମିଳିଛି ଆଜ୍ଞା, ଆପଣଙ୍କ ସାଙ୍ଗେ କଥା ଲାଗିକିରି ବି ବହୁତ ବହୁତ ଧନ୍ୟବାଦ ଆଜ୍ଞା।
1: ଯାହା ବି ହଉ, ଖୁସିର କଥା ଆଜ୍ଞା, ମୁଇଁ ବି ଆପଣଙ୍କ ସାଙ୍ଗେ ପ୍ରଥମ ଥର ଲାଗି କଥା ହଉଛେ।
0: ଆଉ କେନ୍ତା ଅଛନ୍ ଆଜ୍ଞା ମିଶ୍ର? ଆଜ୍ଞା
1: ମୁଇଁ ତ ଠିକ୍ ଅଛେ ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ବି ଏକଦମ ବଢିଆ ମସ୍ତ ଅଛୁ ଆଜ୍ଞା।
1: ଘରେ ପରିବାରରେ ସମସ୍ତେ କେନ୍ତା ଅଛନ୍?
0: ପରିବାରର ବି ସମସ୍ତେ ବଢିଆ ଅଛନ୍ ଆଜ୍ଞା।
1: କିଏ କିଏ ଅଛନ୍ ଆପଣଙ୍କର ପରିବାରରେ?
0: ପରିବାରରେ ମା ଅଛନ୍, ଆଉ ଆମେ ଦୁଇଟା ଭାଇ ଅଛୁ ଆଜ୍ଞା, ଆମର ମ୍ୟାଡମ୍ ମାନେ ଅଛନ୍, ଆଉ ମୋର ପୁଅଟେ ଅଛି ଆଜ୍ଞା, ସେ +3 ସେକେଣ୍ଡରେ ବିଜେପୁର କଲେଜରେ ପଢୁଛି ଆଜ୍ଞା।
1: ସମସ୍ତେ ଗୋଟେ ଜାଗାରେ ରହୁଛନ୍?
0: ହଁ ଆଜ୍ଞା, ଜଏଣ୍ଟ ଫ୍ୟାମିଲି ଆଜ୍ଞା।
1: ଆଜ୍ଞା ଆଜ୍ଞା, କାଣା କରସନ୍ ଆଜ୍ଞା ଆପଣ?
0: ଆଜ୍ଞା ଚାଷ କାମ କରୁଛି ଆଜ୍ଞା, ଚାଷ କାମ ସାଙ୍ଗେ ରେଡିଓ ଶୁଣା ଶୁଣି ଲାଗିଛି ଆଜ୍ଞା।
1: ଏବେ ଫେର ଚାଷ କାମରେ ତ ଲାଗିଯିବେ ନ କେଁସେ?
0: ହଁ ଚାଷ କାମରେ ତ ଆଜ୍ଞା, ଏଇଟା ଆମର ଖରିଫ ଋତୁ ଲାଗି ଆଜ୍ଞା, ଟ୍ରାକ୍ଟରରେ ସବୁ ଜମି ମାନେ ଦୁଦି କାସ କରିକି ସବୁ ରେଡି କରାଯାଇଛି ଆଜ୍ଞା, ଲଟା ମାନେ ବି ସବୁ ମରିଯାଇଛେ।
1: ତଥାପି ଏଥର ତ ବର୍ଷା ଟିକେ ନାଇଁ ହବାର ଠିକ କରି?
0: ହଁ ବର୍ଷା ଟିକେ କମ୍ ହେବା ଆଜ୍ଞା, ବୋଧନୀ ବର୍ଷା ହେଇଥିଲା ଟିକେ, ଆମର ଚାଷୀ ସମୟ ଲାଗି ପୁରା ଗୋଟେ ହତାଶର କାରଣ ଆଜ୍ଞା। ହେଲେ ପ୍ରକୃତି କି କାଣା କର୍ମା ଆଜ୍ଞା,
1: ଏଟା ତ ଆମର ହାତର କଥା ନୁହେଁ ସେ
0: ନୟାର। ମେନ୍ କଥା ମନୁଷ୍ୟ ମାନେ ଆମେ ଦାୟୀ ଆଜ୍ଞା, ଆମେ ଜଙ୍ଗଲ କାଟି ଦଉଛୁ, ଗଛ ସଫା କରି ଦଉଛୁ,
1: ସମୟ ସବୁବେଳେ ଠିକ୍ ରହିବା ବୋଲି ବି ମାନେ ନାଇଁ ନା?
0: ହଁ ସେଟା ବି ଗୋଟେ କଥା
1: ନାଇଁ କେ, ଗଛ କାଟବାଟା ତ ଆମେ କାଟୁଛୁ
0: ଆଜ୍ଞା,
1: ସେଥିଲାଗି ପରିବେଶଟା ନଷ୍ଟ ହଉଛି
0: ଆଜ୍ଞା। ଆଜ୍ଞା,
1: ଫେର ବି ଯେତେ ବର୍ଷା ହେବା ତାର ସାଙ୍ଗେ ଆମେ ପାଣି ଫାଣି କେନୁ ସୁବିଧା କରିକରି କରବାକେ ପଡ଼ବା ଚାଷଟା। କେନ୍ ଗୀତ ଶୁଣବେ ଆଜ୍ଞା ଆଜି?
0: ଆଜି ମୋତେ ଶୁଣେଇ ଦେବେ ଆଜ୍ଞା, ହିନ୍ଦୀ ଫିଲ୍ମ ପୋଲିସ ପବ୍ଲିକ ର ଗୋଟେ ପୁରୁଣା ଗୀତ ହେ, ଆମର ଅମିତ କୁମାର ଆଉ ଇଏ ଲତା ମଙ୍ଗେସ୍କର ଗୀଛନ୍, ମେ ଜିସି ଦିନ ଭୁଲା ଦୁ ତେରେ ପ୍ୟାର ଗୋ, ସେ ଗୀତଟା ଦେବେ ଆଜ୍ଞା।
1: ଠିକ୍ ଅଛି ଆଜ୍ଞା, ଶୁଣୁନ ଆପଣଙ୍କର
0: ଆଜ୍ଞା ଗୀତଟା ଟିକେ ଡେଡିକେଟ୍ କରମା ଆପଣ ସାଙ୍ଗେ, ଯେହେତୁ ପହିଲା କଥା ଲାଗୁଛି ଆଜ୍ଞା,
1: କରୁନ କରୁନ
0: ଆପଣଙ୍କୁ ସ୍ପେଶାଲ ଡେଡିକେଟ ଆଜ୍ଞା।
1: ଥ୍ୟାଙ୍କ ୟୁ।
0: ଆଉ ତା ସାଙ୍ଗେ ଶ୍ରୋତା ନେଲେ ହରେଶ କୁମାର ପରୁଆ, ଯଶନ୍ତ ପାଇକ, କରମଚାନୀ ସାହୁ, ଚୈତନ୍ୟ ପଟେଲ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ପଞ୍ଚାନନ ପଞ୍ଜୁଆ, ଉପେନ୍ଦ୍ର ସୁନା, ସେବାରାମ ମେହର, ମୁରଲୀ ମେହର, ଆମର ଶଙ୍କର ମେହର, ଦେବରାଜ ମେହର, ଚିତ୍ରସାନ ସବର, ନାଗୁ ପାତ୍ର, ଲକ୍ଷ୍ମୀନାରାୟଣ ବାଘ, ଆମର ମନୋଜ କୁମାର ପଟେଲ, ସୋନପ୍ରଭାକର, ଦୀକ୍ଷା ଗୋପାଳ, ଦୋଳଗୋବିନ୍ଦ ମିଶ୍ର, ଆନନ୍ଦ ମେହେର, ଗୋବିନ୍ଦ ମେହେର, ଆହୁରି ବଲାଙ୍ଗୀର ଶୁଣୁଛୁ ଆଜ୍ଞା, ସବୁ ସବୁ ତାଙ୍କ ଗୀତଟା ଡେଡିକେଟ୍ ଆଜ୍ଞା।
1: ସମସ୍ତେ ମିଶିକରି ଶୁଣୁ ଆପଣ ପସନ୍ଦ କରିଥିବାର ଏ ଗୀତ।

0: ବୋଲେ ବିହାଘର ଯିବେ ଏଇଟା?
1: ହଁ
0: ସମସ୍ତେ ଯିବେ ଘରର କି ଆପଣ ଏକଲା ଯିବେ? ଚାଷ କାମ ଆରମ୍ଭ କଲେନ କେ?
1: ଚାଷ କାମ ହେବା ପାନ ବର୍ଷା ହେଲା ଏଇଟା
0: କେନ୍ କି ତ ଶୁଣମା ଆଜ୍ଞା? ଆଜି
1: ଆଜି ଆଜି ଆକାଶ ରଙ୍ଗ ଲାଗିଲା ଓଡ଼ିଆ ଭାଷା ଜିତ ଗୀତ ଶୁଣୁ
0: ଠିକ୍ ଅଛି ଶୁଣୁ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର କିଏ କହୁଥିଲେ ଆଜ୍ଞା?
1: ସିନ୍ଧୁଲ ଚାରଘଟା ସୋନପୁର ତରୱାରୁ ଆଜ୍ଞା ସୁବର୍ଣ୍ଣପୁରରୁ ଶୋକଦେବ ବା କହୁଥିନି।
0: ଆପଣ ବହୁତ ଦିନ ପରେ କଥା ହେଲେ କେଁ? ଏଇଟା
1: ହଁ ଆଜ୍ଞା ଏଇଟା 6 ମାସ ପରେ ଗଲା ଆଗରି।
0: ହଁ ଏନ୍ତା ବାକି ଶ୍ରୋତା ମାନଙ୍କୁ ବି ଚାନ୍ସ ଦେବାର କଥା ଆଜ୍ଞା।
1: ହଁ ହଁ ଆଜ୍ଞା ସବୁ ସବୁ ଚାନ୍ସ ଦେବାର କଥା।
0: ହଇ ହଇ ମାସେ ଦେଢ଼ ମାସ ଛାଡ଼ିକିରି ଜଣେ ଜଣେ ଫୋନ କରତେ ବୋଇଲେ
1: ଅନ୍ୟ ଶ୍ରୋତା ମାନେ ଯୋଡ଼ି ହେଇପାରତେ।
0: ହଁ ଯୋଡ଼ି ହେଇପାରତେ, ସବୁ ଭଲ ଲାଗତା ବି ସେମାନଙ୍କର କଥା ଆମେ ଜାଣତା,
1: ଆମର
0: କଥା ସେମାନେ
1: ଜାଣତେ।
0: ହଇ କେନ୍ତା ଅଛନ୍ ସୁଖଦେବ ଭାଇ? ଆପଣ
1: ଭଲ ଅଛେ ଆଜ୍ଞା? ଆପଣ କେନ୍ତା ଅଛନ୍?
0: ମୁଇଁ ତ ଠିକ ଅଛେ। ଆପଣଙ୍କର ଗାଁର ଖବର ଟିକେ କହୁନ।
1: ସବୁ ଠିକ ଅଛେ ଆଜ୍ଞା, ସବୁ ଭଲ ଅଛେ।
0: ଆପଣ କାଣା ଚାଷ କାମ କରସନ୍?
1: ହଁ ଆଜ୍ଞା ଚାଷ କାମ କରସି, ଆରୁ ଗାଈ ଚାଷ ବି କରସି।
0: ଗାଈ କ୍ଷୀର ଦଉଛି?
1: ହଁ ଆଜ୍ଞା।
0: ବିକ୍ରି କରୁଥିବେ
1: ସୋସାଇଟିରେ? 4 ଘଟା।
0: କେତେ ଟଙ୍କା ଲିଟର ବିକ୍ରି କରସନ୍? ଆଜ୍ଞା
1: 49 ଟଙ୍କାରେ ପଡୁଛି ଆଜ୍ଞା।
0: କେତେଟା ଗାଈ କ୍ଷୀର ଦଉଛନ୍? ହେଦେ
1: ଏଖେନ୍ 2ଟା ଦେଇଛନ୍, ଆର୍ 2ଟା ସେମାନେ ଗର୍ଭବାସ ଅଛନ୍।
0: କେନ୍ ଗୀତ ଶୁଣମା ଆଜି କହୁନ?
1: ରଖିଲେ ଶିବ ମାରିବ କେରେ ଦେବ
0: ଶୁଣୁନ ଆଜ୍ଞା, ଆପଣଙ୍କର ପସନ୍ଦର ଗୀତ। ହ୍ୟାଲୋ।
2: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର, ଆକାଶବାଣୀ ବଲାଙ୍ଗୀର ଫୋନ ଇନ୍ କାର୍ଯ୍ୟକ୍ରମ।
2: ହଁ ମୁଇଁ ସିଙ୍ଗବାହାଲିର କୌଶଲ୍ୟା ଜଙ୍କ କହୁଛି।
0: ସିଙ୍ଗବାହାଲି ଖାରି ପାଖେ?
2: ଆଜ୍ଞା।
0: ଭଲ ଅଛନ୍ ଆପଣ ଭଉଣୀ?
2: ଆଜି ଭଲ ଦେଲା ଆବାର ଆଜ୍ଞା, ଟିକେ ହସ୍ପିଟାଲ ଯାଇଥିଲି।
0: କାଁ ଦେହ ଖରାପ ହେଇଗଲା?
2: ହଁ ପେଟ ଚାବୁଥିଲା।
0: ମେଡିସିନ ଆଣିଛନ୍?
2: ନାଇଁ ଖାଲି ଇଞ୍ଜେକ୍ସନ ଟେ ଦେଲେ ପଲେ ଆସିଲି।
0: ଘରେ ବାକି ମାନେ କେନ୍ତା କେନ୍ତା ଅଛନ୍?
2: ସମସ୍ତେ ଭଲ ଅଛନ୍।
0: ଆପଣଙ୍କର ଚାଷ କାମ ଆରମ୍ଭ କଲେ ନ?
2: ବର୍ଷା ହେଲା ଯେ।
0: ଆପଣଙ୍କର ସିଲେଇ କାମ ଠିକ ଚାଲିଛି?
2: ହଁ ରାତିରେ ହେଲା ସିଲାଲି, ଆର ଆଜି ତା ସିଲାବାର ନେ ତାଲେ ଆଇ ଭଲ।
0: ଆଜି ତ ଦେହ ଖରାପ ଅଛେ ବୋଲଛନ୍, କେନ କାମ କରି ପାରବେ? କେନ ଗୀତ ଶୁଣବେ? ଆଜି
2: ଆଜି ଶିବଙ୍କର ଗୀତ ଟେ ଦେଇ ଦେବ, ଓଡ଼ିଆର ଗୀତ ଟେ ଦେଇ ଦେବେ।
0: ଓଡ଼ିଆ ଠିକ ଅଛି।

0: हेलो।
1: हेलो,
0: हाँ, आकाशवाणी ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ।
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ ଭାଇ?
1: ଆଜ୍ଞା ମୁଁ କାଲା ଟିକରା ପୋଷ୍ଟ ଅଫିସ ସିଙ୍ଗିଯିବା ବିନକା ଥାନା ସୋନପୁର ଜିଲ୍ଲାରୁ କହୁଥିଲି।
0: କାହିଁ ନା ଆପଣଙ୍କର ନାଁ?
1: ଲୋଚନ ପ୍ରଧାନ।
0: କାଣା କରୁଛନ୍ ଆଜ୍ଞା?
1: ମୁଇଁ ଚାଷ ବାସ କରୁଛେ ଆଜ୍ଞା। ଗାଈ ଦୁଇ ପଟ ଅଛନ୍, ଚାଷ ଟିକେ କରୁଛେ।
0: ଗାଈ କ୍ଷୀର ବିକ୍ରି କରୁଛନ୍?
1: ସୋସାଇଟିରେ ଦଉଛୁ।
0: ଘରେ ଆଉ କିଏ କିଏ ଅଛନ୍ ଆଜ୍ଞା?
1: ଆମେ ତିନିଟା ମାଇପିଲା ଅଛୁ। ଆମର ବାବୁଟେ, ଆମେ ଦୁଇ ଜଣ।
0: ବାବୁ କେତେ ପାଠ ପଢୁଛି?
1: ପ୍ଲସ୍ ଟୁ ରୁ ବନ୍ଦ କରିଦେଇକରି ଇହାଦେ ଭିଡ଼ିଓଗ୍ରାଫି କରୁଛେ, ଫଟୋଗ୍ରାଫର୍ରେ।
0: ଆଚ୍ଛା ଆଚ୍ଛା, ଇ ବିହା ବରପନ୍ କେ ଯାଉଛି?
1: ବିହା ବରପନ୍ ବଲାଙ୍ଗୀର ତ ସବୁବେଳେ ଯାଉଛି ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ବଲାଙ୍ଗୀର ଲିସିଙ୍ଗା ଆଡ଼କେ ସିଆଡ଼େ ସବୁଆଡ଼େ ସବୁବେଳେ ଯାଉଛି। ଆଜି ସମ୍ବଲପୁର ଯାଇଛି।
0: ଆଚ୍ଛା, ବହୁତ କାମ ପାଉଛି ବୋଲୁ?
1: ହଁ, ଇଟା ସେ ପ୍ରି ୱେଡ଼ିଙ୍ଗ ମାନେ କରୁଛେ ସବୁ।
0: ହଁ ହଁ ହଁ,
1: ସେଟା ଧରିକିରି ଆଇବା ସବୁ ଯାକ, ଫେର୍ ତାର ଏଡିଟିଂ ଫେଡିଟିଂ କରିକିରି ସେ ଟିପ୍ସ ମାନେ ଦଉଛେ ସବୁ।
0: କେନ୍ ଗୀତ ଶୁଣିବେ ଆଜ୍ଞା ଆଜି?
1: ଆଜ୍ଞା, ଇଟା ତ ଶୀତଳ ଷଷ୍ଠୀ ଚାଲିଛେ।
0: ହଁ,
1: ଆଉ ସେ ମଙ୍ଗଲସୂତ୍ର ଫିଲ୍ମର ଲତା ମଙ୍ଗେଶ ଗୋଟେ ଶିବ ଭଜନଟେ ଗାଇଛନ୍ ଆଜ୍ଞା, ହେଟା ଦେତେ ବେଲେ ଭଲ ହେତା।
0: ଶୁଣୁନ ଆଜ୍ଞା, ଆପଣଙ୍କର ପସନ୍ଦର ଗୀତ। ହ୍ୟାଲୋ।
2: ହଁ ଆଜ୍ଞା, ଜୟ ଶିବ ପାର୍ବତୀ।
0: ଜୟ ଶିବ
2: ପାର୍ବତୀ ଆଜ୍ଞା। ବରଗଡ଼ ଜିଲ୍ଲା ଗ୍ୟାସଲେଟ୍ ବ୍ଲକ ମଲମଣ୍ଡାରୁ ରୋହିତ ସାହୁ କହୁଥିଲି ଆଜ୍ଞା।
0: ଆଗରୁ ଫୋନ୍ କରିଥିଲେ?
2: ହଁ ଆଜ୍ଞା, ମୁଇଁ ତ 2005-06 ରେଡ଼ିଓ ଶୁଣି ଆସିଛି ଆଜ୍ଞା। ଆଗ ଚିଠି ପତ୍ର ବେଲେ ବହୁତ ଦଉଥିଲି, ଆର୍ କାର୍ଯ୍ୟକ୍ରମ ବେଲେ ଶୁଭୁଥିଲି ଶୁଣୁଥିଲି। ଯେତେବେଳେ ଲକଡାଉନ ହେଇଗଲା କି ଆଜ୍ଞା, ଦେଖୁନ୍ ଆମର ବନାନୀ ବୋଲିକି ଯେନ୍ ଲଟ୍ରିକ ବିଜେତା ହଉଥିଲି ସେଟା ବନ୍ଦ କରିଦେଲେ, ଆପଣମାନଙ୍କର ଚିଠି ପତ୍ର ବେଲେ କେତେ କମିଗଲା ପରେ ସେନୁ ଟିକେ କର ଦବି ଦେଲେ ଆଜ୍ଞା ଶ୍ରୋତା ବନ୍ଧୁ ମାନେ ଟିକେ।
0: କାଣା କରୁଛନ୍ ଆଜ୍ଞା ଆପଣ?
2: ଚାଷ କାମ ତ କରୁଛି, କମ୍ କରୁଛି ଆଜ୍ଞା, ବେପାର ସେପାର କରୁଛି ଆଜ୍ଞା, ଯାତ୍ରା ମୁଖୀ ଯାଏସି ଯେତେବେଳେ ଯେନ୍ଟା ହେଲା ଆଜ୍ଞା।
0: ଘରେ କିଏ କିଏ ଅଛନ୍ ଆଜ୍ଞା?
2: ଘରେ ଆମେ ତିନିଟା ମେ ପିଲା ଆଜ୍ଞା। ମୁଇଁ ତ ଦେଖୁନ୍ କାର୍ଯ୍ୟକ୍ରମ ଆଗରୁ ବିଲ ଭାବୁଥିଲି, କାଲି ତ ଶୀତଳ ଷଷ୍ଠୀ ଥିଲା, ତାର ମାନେ ମନ୍ଦିର ବିଲ ଯାଇଥିଲୁ, ଆର୍ ମୁଇଁ ଶିବ ପାର୍ବତୀକି ଯେତେବେଳେ ଫୋନ୍ ନି ଲଗାବାର ଆଗରୁ ଭାବୁଥିଲି ଯେ କି ଯେଇ ଶିବ ଶମ୍ଭୁ ଲାଗିଯାଉ ବୋଲି, ଭଗବାନଙ୍କ କରୁଣାରୁ ଯେହେତୁ ଲାଗିଛେ ବୋଲେ ସେହି ଭଗବାନ।

0: हॅलो
1: आज्ञा नमस्कार
0: नमस्कार आकाशवाणी ବଲାଙ୍ଗୀର ଫୋନ୍ ଇନ୍ କାର୍ଯ୍ୟକ୍ରମ
1: ନାଗୁ ପାତ୍ର କହୁଛେ ଆଜ୍ଞା ସାନଡୁଙ୍ଗରି ଗୁଡା କଳାହାଣ୍ଡିରୁ
0: ଭଲ ଅଛନ୍ ନାଗୁ ବାବୁ
1: ହଁ ଭଲ ଅଛେ ଆଜ୍ଞା
0: ଘରେ ସମସ୍ତେ ଆମେ ତ ସମସ୍ତେ ଠିକ୍ ଅଛୁ
1: ଆଜ୍ଞା
0: ଆପଣଙ୍କର ଘରେ ପରିବାରରେ ସମସ୍ତେ କେନ୍ତା କେନ୍ତା ଅଛନ୍
1: ସମସ୍ତେ ଭଲ ଅଛନ୍ ଆଜ୍ଞା
0: ଆଉ ଏହାଦେ କାଣା କରୁଛନ୍ ଆପଣ
1: ୟା ଯେନ୍ ତ କିଛି ନି କରବାର ଏଟା ଘର ଅଛୁ କାମ ପୁରା ତ ନି ପଡ଼ବାର ତାହେଲେ ବୋଲେ ଧାନ ମନେ ବୁନା ବୁନି ନି ହୁଏ ତେଲ ପାଏନ୍ ବର୍ଷା ହେଲେ ତ ଏଟା କରିହେବା
0: ବର୍ଷା ତ ଏଥର ଟିକେ କମ୍ ବି ହେବା ବୋଲୁଛନ୍
1: ହଁ କମ୍ ବି ହେବା ବୋଲୁଛନ୍ ବୈଜ୍ଞାନିକ ମାନେ ବି କହୁଛନ୍ ଯେ ଟିକେ ଏଲିନ ପ୍ରଭାବ ରହିବା ବୋଲୁଛନ୍
0: ହଏ ହଏ ବୋଲେ କେନ୍ତା କରିବେ ପାଣି ଯଦି କମ୍ ହେବା
1: ନାଇଁ ବୋଲେ ଆମଟା ଭିଡ଼ ଯଦି ବି ରୁଆ ଭିଡ଼ା ଯଦି ଗୋଟେ ପଲ ହେଇଯିବା ବୋଲେ କେନାଲ ଲାଗିଛେ ପାଣି ସାରା ପହଞ୍ଚି ଯିବା
0: ଆଚ୍ଛା କେନାଲ ପାଖେ ଅଛି
1: ଅଛି ଅଛି
0: ସେନୁ ପାଣି ଆପଣଙ୍କର ଜମିକେ ଆସିପାରସି
1: ଆସି ଆସି ଆଜ୍ଞା
0: ଗାଁର ସମସ୍ତ ଖବର କାଣା କାଣା
1: ଗାଁର ଖବର ବି ସମସ୍ତଙ୍କ ସମସ୍ତେ ଭଲ ଅଛନ୍
0: ଆପଣଙ୍କର ହେଆଡ଼େ ଏଇ ଶୀତଳ ଷଷ୍ଠୀ ଯାତ୍ରା ହେସି କେ
1: ଆମର ବେଲଖଣ୍ଡି ମନ୍ଦିର ହଉଛି
0: ଯାଇସନ୍ କିନି ଆପଣ
1: ହଁ ଆଜି ଟିକେ ଯିମା ସନ୍ଧ୍ୟାରେ ବୁଲି ଯିମା
0: ବେଲଖଣ୍ଡି ଆପଣଙ୍କର ପାଖେ ପାଖେ ଅଛି
1: ଆମର ହଁ ପାଖଟା ଆଜ୍ଞା ଏଟା 5 କିଲୋମିଟର ଆମର ଗାଁରୁ ହେଲେ ମନ୍ଦିରଟା ବଡ଼ ମନ୍ଦିର ଆଜ୍ଞା ବୋ ଏଟା
0: ମନ୍ଦିର ତ ମୁଇଁ ଯାଇଛେ ଦେଖିଛେ
1: ହଏ ହଏ ହଏ
0: ଠିକ୍ ଅଛି ଆଜ୍ଞା କେନ୍ ଗୀତ ଶୁଣମା ଆଜି କହୁନ୍
1: ଆଜି ଗୀତ ଦେଇଦେବେ କରନ୍ ଅର୍ଜୁନର ଜାତି ହୁଁ ମେ
0: ଶୁଣୁନ ଆଜ୍ଞା ଆପଣଙ୍କର ପସନ୍ଦର ଗୀତ

0: हेलो,
1: हेलो।
0: आकाशवाणी ବଲାଙ୍ଗୀର ଫୋନ ଇନ୍ କାର୍ଯ୍ୟକ୍ରମ।
1: हाँ या नमस्कार।
0: ନମସ୍କାର, କିଏ କହୁଥିଲେ ଭାଇ?
1: ବାନ୍ଧୁଣାନୁଗୁଳି ଦଶରଥ ବରଗଡ଼ ଡିଷ୍ଟ୍ରିକ୍ଟ ଆଜ୍ଞା।
0: କେନ୍ ଫାଳକେ ଅଛେ ଆପଣଙ୍କର ଗାଁଟା?
1: ଡୁଙ୍ଗରିପାଲିରୁ 20 କିଲୋମିଟର ଆଜ୍ଞା।
0: ଡୁଙ୍ଗରିପାଲିରୁ କେନ୍ ଆଡ଼କେ ଯିବାକୁ ପଡ଼ବା?
1: ସିଲେଇମାଳ ପଞ୍ଚାୟତ।
0: କେଡ଼େ ବଡ଼ ଗାଁଟେ ଆଜ୍ଞା ଆପଣଙ୍କର ଗାଁ?
1: 3ଟା ୱାର୍ଡ ଆଜ୍ଞା।
0: ପାଣିର ସୁବିଧା ଅଛେ କି ନି ଗାଁରେ?
1: ଅଛେ ଆଜ୍ଞା। ବନ୍ଧମାନେ ଗଲା ଅଛେ ଆର୍ ବୋରୱେଲ୍ ମାନେ ଗଲା ଅଛେ ଆଜ୍ଞା।
0: ଆପଣ ଚାଷ କରସନ୍?
1: ହଁ ଆଜ୍ଞା, ଚାଷ ଗଲା କରସୁଁ, ଶାଢ଼ୀ ଗଲା ବୁଣୁଛୁଁ ଆଜ୍ଞା।
0: ଘରେ କିଏ କିଏ ଅଛନ୍ ଆଜ୍ଞା?
1: ଘରେ ମୋର ମ୍ୟାଡ଼ମ୍ ଅଛନ୍, ଆର୍ ମୋର ମା ଅଛନ୍ ଆଜ୍ଞା। ମୋର ବାପା ଚାଲି ଗଲେ ନ।
0: କେନ୍ ଗୀତ ଶୁଣମା ଆଜ୍ଞା? ଆଜି
1: ମୁସ୍କାନ ର ଦେଇନବ ଆଜ୍ଞା,
0: ଯେନ୍ଟା ଦେଲେ ଚଳବା ତ?
1: ହଁ ଆଜ୍ଞା ଆଜ୍ଞା, ମୋର ବଡ଼ ଭାଇଟେ ଅଛନ୍ ଶୁନସନ୍ ଆଜ୍ଞା, ଡମରୁ ଧର ସେଠ,
0: ତାଙ୍କୁ ବି କହିବେ ଆପଣଙ୍କର ଏଇ ପସନ୍ଦର ଗୀତ ଶୁଣିବେ,
1: ହଁ ଆଜ୍ଞା,
0: ମୁସ୍କାନର ଗୀତ।

ପ୍ରଚାର କଲୁ ଫୋନ୍ ଇନ୍ରେ ମନପସନ୍ଦ ଗୀତର କାର୍ଯ୍ୟକ୍ରମ ପ୍ରଥମ ଭାଗ। ଉପସ୍ଥାପନା ରବୀନ୍ଦ୍ର ନାରାୟଣ ମିଶ୍ର, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର। ଏଥର ଆସନ୍ତୁ ଶୁଣିବା ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।

0: नमस्कार भोनी माने
1: आपण मानंकु शुभेच्छा जणै आरंभ करूछु आजिर गृहलक्ष्मी कार्यक्रम
2: कार्यक्रमर उपस्थापना रे मु मिताली मधुमिता
1: आउ मु भारती अच्छा मिताली वर्तमान समय रे बदली चालथिबा पानी पाग आउ जलवायुर प्रभाव प्राणी उद्भिद सभिंक उपरे पडुछि ना कोन कहुछ
2: निश्चित भाबरे କିନ୍ତୁ ବେଶୀ ମାତ୍ରାରେ ପ୍ରତିକ୍ରିୟାଶୀଳ ହୋଇ ପଡ଼ୁଛି ପ୍ରାଣୀ ଜଗତର ଶ୍ରେଷ୍ଠ ଜୀବ ମଣିଷ
1: ହଁ ଏହାର ପ୍ରଭାବ ଗଭୀର ଭାବରେ ସ୍ୱାସ୍ଥ୍ୟ ଉପରେ ପଡ଼ୁଛି ସ୍ୱାସ୍ଥ୍ୟହାନି ଘଟୁଛି
2: ତାଠାରୁ ରକ୍ଷା ପାଇବା ପାଇଁ ଆମେ ଡାକ୍ତରଙ୍କୁ ପରାମର୍ଶ କରି ଔଷଧ ଖାଉଛୁ କିନ୍ତୁ ଆମର ବୁଝିବା ଦରକାର ଜୀବନଶୈଳୀ ସହିତ ସୁଷମ ଖାଦ୍ୟ ଗ୍ରହଣର ଗୁରୁତ୍ୱ
1: ତା ସହିତ ସ୍ୱାସ୍ଥ୍ୟବାନ ରହିବା ପାଇଁ ଅନ୍ତତଃ ଅଧ ଘଣ୍ଟା ବା ଘଣ୍ଟାଏ ଆମେ ବ୍ୟାୟାମ ଯୋଗାସନ ଆଦି ଅଭ୍ୟାସ କରିବା ଦରକାର
2: ଏଇ ବ୍ୟାୟାମ ଆଉ ଯୋଗାସନ କଥା କହିବାରୁ ଗୋଟେ କଥା ମନେ ପଡ଼ିଲା ଭାରତୀ
1: କ'ଣ
2: ଯେତେବେଳେ ଆମମାନଙ୍କର ଶାରୀରିକ କିଛି ଅସୁବିଧା ହେଇଥାଏ ସେତେବେଳେ ଯାଇକିରି ଆମେ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେଇଥାଉ ଏଇଟା ତ ଠିକ କିନ୍ତୁ ଆମମାନଙ୍କ ମଧ୍ୟରେ ବହୁତ ଲୋକ ବହୁତ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି ଏଇଥିପାଇଁ କିଏ ଜିମ୍ ଯାଆନ୍ତି କିଏ ପ୍ରାତଃଭ୍ରମଣରେ ଯାଇଥାନ୍ତି ବା ଆଉ କିଏ ଖାଦ୍ୟପେୟରେ ନିୟନ୍ତ୍ରଣ ରଖିଥାନ୍ତି ତ ଏଇଭଳି କେତେ କ'ଣ କିନ୍ତୁ ଯଦି ଆମେ ପୁରାତନ ଯୁଗକୁ ଫେରିଯିବା ସେଥିରେ ଯୋଗ ଆଉ ପ୍ରାଣାୟାମର ମହତ୍ତ୍ୱ ଆଉ ଗୁରୁତ୍ୱ ସବୁବେଳେ ଅଧିକା ରହିଛି
1: କାରଣ ଏହାଦ୍ୱାରା ଆମର ଶାରୀରିକ ମାନସିକ ତଥା ଆଧ୍ୟାତ୍ମିକ ଦିଗରେ ଅଭିବୃଦ୍ଧି ହୋଇଥାଏ ଶ୍ୱାସକ୍ରିୟା ରକ୍ତ ସଞ୍ଚାଳନ ଠିକ୍ ରହିବା ସହ ମଣିଷ ନିଜକୁ ସୁସ୍ଥ ଅନୁଭବ କରିଥାଏ
2: ଜୀବନଯାତ୍ରାଟା ସୁଗମ ହୋଇଥାଏ ଯୋଗର ଏହି ମହାତ୍ମ୍ୟକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାରେ ମିଳିତ ଜାତିସଂଘ ଜୁନ୍ ମାସ 21 ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ଘୋଷଣା କରିଛି
1: ଆଉ 2015 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି ସାରା ବିଶ୍ୱରେ ପ୍ରତିଦିନ ଯୋଗ ଅଭ୍ୟାସ କରିବା ଦ୍ୱାରା ଆମ ଶରୀରରେ ଭଲ ଗୁଣର ବିକାଶ ହୋଇଥାଏ
2: ସାହସ ଦୟା କ୍ଷମା ପରୋପକାର ସତ୍ୟ ନିଷ୍ଠା ଆଉ ସବୁଠାରୁ ବଡ଼ ଆତ୍ମସଂଯମ ଏହିସବୁ ଗୁଣଗୁଡ଼ାକ ଆମ ଦେହରେ ବିକଶିତ ହୋଇଥାଏ
1: ତ ଏଇ ଯୋଗା କରିବା ପାଇଁ ନିଶ୍ଚିତ ଭାବରେ ଆମକୁ ଜଣେ ଗାଇଡ୍ ବା ଗୁରୁ ଆବଶ୍ୟକ
2: ହଁ ଆମେ ଯୋଗ କରିବାର ପ୍ରକୃତ ଶୈଳୀ ତ ପୁରା ଭାବରେ ଜାଣିନଥାଉ ନା
1: ହଁ
2: ତ ଆମକୁ ଜଣେ ଗୁରୁର ଆବଶ୍ୟକତା ନିଶ୍ଚିତ ଭାବରେ ପଡ଼ିଥାଏ
1: ତେବେ ଚାଲ ଏହି ସମ୍ପର୍କରେ ଆଜି ଆମ ସହିତ ଆଲୋଚନା କରିବା ପାଇଁ ଆମ ଗହଣରେ ଅଛନ୍ତି ଯୋଗା ଗୁରୁ ବର୍ଷାମୟୀ ଘିବେଲା ମ୍ୟାଡମ୍ ତାଙ୍କ ସହିତ ଆଲୋଚନା କରିବା ଆଉ ଏହି ବିଷୟରେ ଅନେକ ଗୁଡ଼ିଏ କଥା ଜାଣିବା
2: ତମେ ଏହି ବିଷୟରେ ମ୍ୟାଡମ୍ଙ୍କଠୁ ପଚାରିକିରି ବୁଝ ମୁଁ ଆଉ ଆମ ଭଉଣୀମାନେ ଶୁଣୁଛୁ
1: ଠିକ୍ ଅଛି ତାହେଲେ ମ୍ୟାଡମ୍ ନମସ୍କାର
3: ନମସ୍କାର ମ୍ୟାଡମ୍
1: ଆପଣଙ୍କୁ ଆମ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମର ଏହି ପରିସରକୁ ସ୍ୱାଗତ କରୁଛୁ ମ୍ୟାଡମ୍
3: ଥ୍ୟାଙ୍କ ୟୁ
1: ତ ପ୍ରଥମେ ଆମେ ଜାଣିବା ପାଇଁ ଚାହିଁବୁ ଯୋଗ କ'ଣ
3: ମ୍ୟାଡମ୍ ଯୋଗ ମତଲବ ହଉଛି ଆମର

0: ମାନସିକ ସ୍ତରରୁ, ଶାରୀରିକ ସ୍ତରରୁ, ଆଧ୍ୟାତ୍ମିକ ସ୍ତରରୁ ନିଜକୁ ଜଡିତ ହେବା, ସେଇଟା ହଉଛି ଯୋଗ।
1: ଆଜ୍ଞା, ଯୋଗର ଉତ୍ପତ୍ତି କେଉଁଠାରୁ ହୋଇଛି ଟିକେ ଆମକୁ କହିବେ?
0: ଯୋଗଟା ଆକ୍ଚୁଆଲି ଆମର ଉତ୍ତର ଭାରତରେ ଆରମ୍ଭ ହେଇଛି, ସେଇଟା 5000 ବର୍ଷ ଆଗରୁ ଆରମ୍ଭ ହେଇଥିଲା, ଯୋଉଟି ଭଗବାନ ଶିବ ଆଣ୍ଡ ଦେନ୍ ପାର୍ବତୀ ତାଙ୍କ ଡିସାଇପଲ ତ ଶିଷ୍ୟ ହିସାବରେ ସେ ତାଙ୍କୁ ଫାର୍ଷ୍ଟ ତାଙ୍କ ଯୋଗ ବିଷୟରେ ସେ ବୁଝେଇଥିଲେ, ଆଣ୍ଡ ଦେନ୍ ତାପରେ ସେ ପାତଞ୍ଜଳି ସେ ଯୋଗକୁ ତାଙ୍କ ବିସ୍ତାର କରିଥିଲେ ବିଷୟରେ ବୁଝେଇଥିଲେ।
1: ଆଜ୍ଞା,
0: ତାପରେ ଧୀରେ ଧୀରେ ସେଇ ମୁନି ଋଷି ହିଁ ଆମର 7 ଶିଷ୍ୟଙ୍କୁ ତାଙ୍କର ବତେଇଥିଲେ, ସେଇ 7 ଶିଷ୍ୟ ଯାଇକି ପୁରା ଦେଶଭରରେ ସବୁ ଯୋଗା ବିଷୟରେ ସେ ବୁଝେଇଥିଲେ।
1: ଆଜ୍ଞା, ଯୋଗା ଆଉ ବ୍ୟାୟାମ ଏ ମଧ୍ୟରେ ପାର୍ଥକ୍ୟ କଣ ମ୍ୟାଡମ?
0: ଯୋଗ ମିନ୍ସ ହଉଛି ଗୋଟେ ବହୁତ ବଡ଼ ଜିନିଷଟି, ଯେମିତିକି ଯୋଗରେ ଭକ୍ତି ଯୋଗ, ରାଜ ଯୋଗ, ଆମର ଜ୍ଞାନ ଯୋଗ ଆଣ୍ଡ ଦେନ୍ କର୍ମ ଯୋଗ, ଏଇଟା ମାନେ ଆସେ ସବୁ ମିକ୍ସ ହେଇକି ଆସେ। ଯୋଗା ମତଲବ ଆମର ଖାଲି ଆସନ ନୁହଁ, ଗୋଟେ ପ୍ରାଣାୟାମ ନୁହଁ, ସେଇଟା ହଉଛି ସବୁ ଜିନିଷ ମିଶିକି ଆସେ। ବ୍ୟାୟାମ କରିବାଟା ହଉଛି ଗୋଟେ ଶାରୀରିକ ସ୍ଥିତି, ଯୋଉଟାକି ଆମେ ଶାରୀରିକ ଆକ୍ଟିଭିଟିଜ କରୁ।
1: ଆଜ୍ଞା, ତ ଯୋଗ କରିବା ଫଳରେ ଆମ ସ୍ୱାସ୍ଥ୍ୟକୁ କଣ ସବୁ ଉପକାର ମିଳିଥାଏ?
0: ମ୍ୟାଡମ ଯେମିତି ମୁଁ ଏବେ କହିଲି, ଆମ ଯୋଗ ମତଲବ ହଉଛି ବହୁତ ଜିନିଷ ମିଶିକି ହୁଏ, 4 ଯୋଗକୁ ନେଇକି ଯୋଗା ହୁଏ। ତ ଫାର୍ଷ୍ଟ ଯୋଗାକୁ ଆମେ ଷ୍ଟାର୍ଟ କରିବାକୁ ହେଲେ ଆମକୁ ମାନସିକ ସ୍ତରରୁ ଶାନ୍ତ ରହିବାକୁ ହୁଏ, ଆଉ ମାନସିକ ସ୍ତରରୁ ଶାନ୍ତ ରହିବାକୁ ହେଲେ ଶାରୀରିକ ଶାନ୍ତ ରହିବାକୁ ବହୁତ ଜରୁରୀ। ଆମେ ବ୍ୟାୟାମ କରିକି କିମ୍ବା ଆମେ ଆସନ କରିକି ହିଁ ସେଇ ଜିନିଷକୁ ଆମେ ପାଇପାରୁ। ଅଷ୍ଟାଙ୍ଗ ଯୋଗକୁ ଧରିକି ଯୋଉଟା ରାଜଯୋଗରେ ଯାଏ ସେଇଟା ଧରିକି ହିଁ ଆମେ ଯୋଗା କରୁ।
1: ଏହାଦ୍ୱାରା ଆମର ବହୁତ ଉପକାର ହୋଇଥାଏ।
0: ହଁ, ଯୋଗା କରିବା ଦ୍ୱାରା ମାନସିକ ସ୍ତରରୁ ଆମେ ବହୁତ ଶାନ୍ତି ପାଉ, ଆଧ୍ୟାତ୍ମିକ ସ୍ତରରେ ଆମେ ଆଗକୁ ବଢ଼ିପାରୁ। ଆଜିକାଲି ବହୁତ ଲୋକଙ୍କୁ ବହୁତ ରୋଗ ହେଉଛି, ଯେମିତିକି ଫର ଏକ୍ଜାମ୍ପଲ ଆମ ନେଇନିଅନ୍ତୁ ହାଇପର ବିପି କି ଡାଇବେଟିସ ହଉ, ଥାଇରଏଡ୍ ହଉ, ନର୍ମାଲ ରୋଗ ଗୁଡ଼ାକ ହେଉଛି, ସେ ରୋଗ ଗୁଡ଼ାକ ସ୍ପେଶିଆଲି ଆମର କେଉଁଠି ଆସେ, ମାନସିକ ସ୍ତରରୁ ଆସେ। ସେଇଟା ହେଉଛି ଆମକୁ ଯୋଗାର ବେନିଫିଟ ମିଳେ, ଯୋଉଟାକି ଧୀରେ ଧୀରେ ଆମର ଶାରୀରିକ ସ୍ତରରୁ ଆମକୁ ପରିବର୍ତ୍ତନ କରେ, ଚେଞ୍ଜେସ ଆଣେ।
1: ଆଜ୍ଞା, ନିହାତି ଭାବରେ ଯୋଗ କରିବା ଫଳରେ ଆମର ମାନସିକ ଆଉ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡୁଛି,
0: ବହୁତ ବହୁତ ପଡ଼େ ମ୍ୟାଡମ। ଯୋଗ ମିନ୍ସ ଆମେ ଭାବୁ ଖାଲି କି ଏକ୍ସରସାଇଜ କରିବା ୟା କିଛି ଗୋଟେ ଜଷ୍ଟ ଗୋଟେ ପୋଷ୍ଚର ଚେଞ୍ଜ କରିବାଟା, ସେଟା ନୁହଁ। ଯୋଗ ମିନ୍ସ ହଉଛି ଗୋଟେ ଆମେ ମାନସିକ ସ୍ତରରୁ, ଆଧ୍ୟାତ୍ମିକ ସ୍ତରରୁ ସବୁ ଜିନିଷରେ ଆମେ ନିଜକୁ ଆଗକେ ବଢ଼ୁ, ଯୋଉଥିରେ କି ଆମର ମାନସିକ ସ୍ତରରୁ ଯୋଉ ଚିତ୍ତ ସିଦ୍ଧି ହୁଏ ଆମର, ସେଇ ଜିନିଷଟା ଆମର ଶାରୀରିକ ସ୍ତରରେ ଧୀରେ ଧୀରେ ଆମକୁ ପରିବର୍ତ୍ତନ କରେ, ଆମକୁ ବହୁତ ରୋଗରୁ ରକ୍ଷା କରେ।
1: କାରଣ ଆଜିକାଲି ଯୋଉ ବ୍ୟସ୍ତବହୁଳ ଜୀବନରେ ମାନସିକ ସନ୍ତୁଳନ ରଖିବା ବା ମାନସିକ ଶାନ୍ତି ପାଇବା ବହୁତ ମୁସ୍କିଲ, ଧୀରେ ଧୀରେ ଆମର ମାନସିକ ଚାପ ବଢୁଛି, ଏଇ ସମୟରେ ଯୋଗଟା ନିହାତି ଭାବରେ
0: ବହୁତ ଦରକାର। ଆମ ପୁରା ଦିନଚର୍ଯ୍ୟା ଯୋଉ ଆମର ରହୁଛି, ବ୍ୟସ୍ତତା ଭିତରେ ଯୋଉ ଜୀବନଟା ଆମର ରହୁଛି, ସେ ବ୍ୟସ୍ତତା ଭିତରେ ଫାର୍ଷ୍ଟ ଆମେ ମର୍ଣ୍ଣିଂ ଆୱାର ହଉ କି ଇଭିନିଂ ଆୱାର, ଆମେ ଯୋଉ ନିଜକୁ ଟାଇମ୍ ଦଉଛୁ, ନିଜକୁ ନିଜେ ଗୋଟେ ଘଣ୍ଟା ଆମେ ଟାଇମ୍ ଦଉଛୁ କି ଅଧ ଘଣ୍ଟା ବି, ଆପଣଙ୍କ ପାଖରେ ଟାଇମ୍ ନାହିଁ ତାହେଲେ ଆପଣ ଅଧ ଘଣ୍ଟା ନିଜକୁ ଟାଇମ୍ ଦଉଛନ୍ତି। ଯୋଗା ଆଣ୍ଡ ତା ସାଙ୍ଗେ ପ୍ରାଣାୟାମ, ଟିକେ ମେଡିଟେସନ, ଶାନ୍ତିରେ ବସିବା, ନିଜ ପାଇଁ ଯୋଉ ଆମେ ଟାଇମ୍ ଦବୁ, ସେଇ ଜିନିଷଟା ଆମକୁ କଣ କରେ, ପୁରା ଦିନଚର୍ଯ୍ୟାକୁ ଆମର ଟାଇମ୍ ଟୁ ଟାଇମ୍ ଏକଦମ ଷ୍ଟେବୁଲ କରେ କି କେମିତି କୋଉ ଟାଇମ୍ରେ ଆମେ କୋଉଟା ମ୍ୟାନେଜ୍ କରିପାରିବୁ କେମିତି ନାହିଁ। ଆଉ ଫାର୍ଷ୍ଟ ସକାଳୁ ଉଠିବାଟା, ପ୍ରାତଃକାଳ ଉଠିବାଟା ହିଁ ଆମକୁ ଫାର୍ଷ୍ଟ ଶିଖେ ଯୋଗା, ମେଣ୍ଟାଲ ଟେନସନକୁ ବି ଦୂର କରେ। ତ ଆମେ ଯୋଉ ବ୍ୟସ୍ତ ରହୁ ସେଇଟାକୁ କେମିତି ମ୍ୟାନେଜ୍ କରିପାରିବା, ସେଇଟା ଆମକୁ ଯୋଗା ଶିଖେଇ ଦିଏ।
1: ଆଜ୍ଞା, ସକାଳୁ ଶଯ୍ୟା ତ୍ୟାଗ ପରେ ଆଉ ସନ୍ଧ୍ୟାରେ ଯୋଗା କରିପାରିବା?
0: ଆକ୍ଚୁଆଲି ଯୋଗାର ଟାଇମ୍ ସକାଳେ, ବଟ୍ ଯଦି ଯେ ବ୍ୟସ୍ତ କାମରେ ରହୁଛନ୍ତି କରିପାରୁନାହାନ୍ତି ସେମାନେ ସନ୍ଧ୍ୟାରେ ବି କରିପାରିବେ, ବଟ୍ ଖାଦ୍ୟଟା ତାଙ୍କ ପେଟରେ ନଥିବା କଥା, 4 ଘଣ୍ଟା ଖାଲି ରହିବା ଜରୁରୀ ବହୁତ।
1: ତ କେଉଁ କେଉଁ ଯୋଗ ଆସନ ଆମେ ପ୍ରତିଦିନ କରିବା ଉଚିତ?
0: ମ୍ୟାଡମ ଦେଖନ୍, ନର୍ମାଲି ଆମେ ସମସ୍ତଙ୍କୁ ଯଦି ନେବା, ସମସ୍ତଙ୍କୁ ଯେଉଁଟାକି ନର୍ମାଲ ଲୋକ ଗୁଡ଼ାକ କହନ୍ତି କି ସମସ୍ତେ କେମିତି କରିପାରିବେ, ଆମେ ସମସ୍ତଙ୍କୁ ଦେଖିକି ତ କରିପାରୁନୁ, ବହୁତ ଲୋକ ବହୁତ ଜିନିଷ ଦେଖିକି କରୁଛନ୍ତି। ତ ନର୍ମାଲି ଯଦି ଆସନ କରିବାକୁ ଚାହୁଁଛନ୍ତି, ପବନ ମୁକ୍ତାସନ ପାର୍ଟ 1 ଭାଗ 1 ଯେଉଁଟାକି ଆମର ପ୍ରତ୍ୟେକ ଜଏଣ୍ଟର ଅଛି, ପ୍ରତ୍ୟେକ ଜଏଣ୍ଟ ମତଲବ ଗୋଡ଼ର ଅଛି, ଗୋଡ଼ର ଆଣ୍ଠିର ଅଛି, ଆଣ୍ଠୁର ଅଛି, ଆପଣଙ୍କ ଥାଇଜ୍ର ଅଛି, ହାତ ଆଙ୍ଠିର ଅଛି, ହାତ ରିଷ୍ଟର ଅଛି, ଆପଣଙ୍କ କୁହ୍ନିର ଅଛି, ସୋଲ୍ଡର୍ର ଅଛି, ଆପଣଙ୍କ ଗ୍ରିଭାର ଅଛି, ପ୍ରତ୍ୟେକ ଜଏଣ୍ଟ ପବନ ମୁକ୍ତାସନ ପାର୍ଟ 1ରେ ଅଛି। ସେଟା ଜଏଣ୍ଟ ଆପଣଙ୍କୁ ନା ଆର୍ଥରାଇଟିସ୍ ହେବ ଯଦି ରେଗୁଲାର ବେସିସ୍ରେ ଆପଣ ଏଇଟା କରୁଛନ୍ତି, ନା ଆପଣଙ୍କୁ ୱେଟ୍ ଗେନ୍ କରିବ, ନା ଘଣ୍ଟା ଧର ଆପଣ ବସିପାରିବେ। ପହିଲା ତ ଫାର୍ଷ୍ଟ ଆପଣଙ୍କୁ ଜଏଣ୍ଟ ପେନ୍ ବାହାରିବନି, ଆପଣ ଯେଉଁ ବ୍ଲଡ୍ ସର୍କୁଲେସନ୍ସ ରଖିଦିଏ, ବହୁତ ଆଣ୍ଠୁ ଉଠିପାରନ୍ତିନି, ଲୋକ ଫଟାକି ଚାଲିପାରନ୍ତି, ସେଇ ଜିନିଷକୁ ସେଇଟା ରେଗୁଲାର ବେସିସ୍ରେ ଆପଣ କରିବେ, ସେଇଟା ସମସ୍ତେ କରିପାରିବେ। ଇଭିନ୍ ପ୍ରେଗନେଣ୍ଟ ଓମେନ୍ ବି କରିପାରିବେ, ବଟ୍ ୱିଥ୍ ପ୍ରପର୍ ଗାଇଡେନ୍ସ ପ୍ରେଗନେଣ୍ଟ ଓମେନ୍ ପାଇଁ। ତାଡ଼ାସନ ଛିଡ଼ା ହେଇକି ଆପଣ ହାତ ଦୁଇଟା ଇଣ୍ଟରଲକ୍ କରିକି ମୁଣ୍ଡ ଉପରେ ଆରାମରେ ଷ୍ଟ୍ରେଚିଂ ସହିତ ବସି ବସି ବି ଯଦି ଭାବି ନିଅନ୍ତୁ କି ଗୋଟେ ବହୁତ ପ୍ରୋବ୍ଲେମ୍ରେ ଅଛନ୍ତି, ସର୍ଜରୀ ହେଇଛନ୍ତି, ସେ ଛିଡ଼ା ହେଇପାରିବେନି କି କିଛି ନାହିଁ, ତ ସେମାନେ ବସିକି ବି ହାତକୁ ଇଣ୍ଟରଲକ୍ କରିକି ଉପରକୁ ଷ୍ଟ୍ରେଚିଂ ଦେଇପାରିବେ, ନର୍ମାଲ ଟ୍ୱିଷ୍ଟିଂ ଦେଇପାରିବେ, ଭୁଜଙ୍ଗାସନ ୱିଥ୍ ପ୍ରପର୍ ଗାଇଡେନ୍ସ, ଯେମିତି ଆପଣଙ୍କୁ ସ୍ଲିପଟିକ୍ସ ପ୍ରୋବ୍ଲେମ୍ ଅଛି ସେ କରିପାରିବେନି, ଏକଦମ ସିମ୍ପଲ ଭୁଜଙ୍ଗାସନ କରିପାରିବେ। ଯେମିତି ମାର୍ଜରୀରେ ଆମେ ନର୍ମାଲି କ୍ୟାଟ୍ ପୋଜ୍ରେ ବସୁ, କ୍ୟାଟ୍ ପୋଜ୍ରେ ବସିକି ପିଠିକୁ ଉପର ତଳ, ସେଠାରେ ନର୍ମାଲି ସମସ୍ତେ କରିପାରିବେ। ତାପରେ ଆପଣଙ୍କର ତ୍ରିୟକ୍ତାଡ଼ାସନ, ସାଇଡ୍ ଟ୍ୱିଷ୍ଟିଂ।

0: ଦୁଇ ହାତକୁ ଲକ୍ କରିକି ଉପରକୁ ସିଧା ଷ୍ଟ୍ରେଚ୍ କରିବି, ଆଉ ସାଇଡ୍ ବାଇ ସାଇଡ୍ ଗୋଡ଼ରେ ଟିକେ ଗ୍ୟାପ୍ ଦେଇକରି ଏକଦମ ସାଇଡ୍ ବାଇ ସାଇଡ୍ ଧୀରେ ଧୀରେ ଏକଦମ ଧୀରେ ଧୀରେ, ଏଟା ନର୍ମାଲି ସମସ୍ତେ କରିପାରିବେ। ଏତେଟା ୟୋଗା ପୁରା ନର୍ମାଲି କରିପାରିବେ। ଆଉ ତା ସାଙ୍ଗେ ଯଦି ସମସ୍ତେ ଚାହୁଁଛନ୍ତି ପ୍ରାଣାୟାମ ବି କରିବା, କି ସବୁ ପ୍ରାଣାୟାମ ସମସ୍ତଙ୍କ ପାଇଁ ନୁହଁ, ସବୁ ୟୋଗା ସମସ୍ତଙ୍କ ପାଇଁ ନୁହଁ, ତ ଭ୍ରମରି ସମସ୍ତେ କରିପାରିବେ। ବଟ୍ ଡିପ୍ରେସନ୍ ଯାହାକୁ ବହୁତ ଅଛି ସେ ୱିଥ୍ ପ୍ରପର୍ ଗାଇଡେନ୍ସ କରିବେ। ତାଙ୍କୁ କୁହାଯାଇପାରେ କି ମନା ବି ଅଛି ଭ୍ରମରିଟା, କ'ଣ କି ସେମାନେ ଅଲରେଡ଼ି ଇଣ୍ଟେରିୟର ଅଛନ୍ତି, ପୁଣି ଆହୁରି ହେଇଯାଏ। ଆଉ ଅନୁଲୋମ ବିଲୋମ ନର୍ମାଲି ସମସ୍ତେ କରିପାରିବେ। ଆପଣ କେତେଟା ୟୋଗା ଅଛି ଯେମିତି ମାନସିକ ସ୍ତରରେ ସେମାନେ ଚାପଗ୍ରସ୍ତ ଅଛନ୍ତି, ତ ତାଙ୍କୁ ସେ ଜିନିଷଟା ବାହାର କରିବାକୁ ସେ ଭ୍ରମରି ଦରକାର ପଡ଼େ। ଭ୍ରମରି ମତଲବ ମୁଁ କହିଲି ପରା ସବୁ ଜିନିଷ ପ୍ରପର୍ ଗାଇଡେନ୍ସ, ଆପଣ ସେ କେତେ ଥର କରିବେ, ଥରେ କରିବେ କି ଦୁଇଥର କରିବେ କି ପାଞ୍ଚଥର କରିବେ, ସେଟା ପ୍ରପର୍ ଗାଇଡେନ୍ସ ଥ୍ରୁରୁ କରିପାରିବେ। କିନ୍ତୁ ନର୍ମାଲି ଆପଣ ଅନୁଲୋମ ବିଲୋମ ସମସ୍ତେ କରିପାରିବେ।
1: ତ ଯୋଗା କରିବା ସମୟରେ କିଛି ବିଶେଷ ସାବଧାନତା ତ ରକ୍ଷା କରିବାକୁ ପଡ଼ୁଥିବ, କ'ଣ ସବୁ ଆମେ କରିବା ଉଚିତ, କ'ଣ ସବୁ ନୀତି ନିୟମ ମାନିବା ଆବଶ୍ୟକ?
0: ମ୍ୟାଡ଼ାମ ଯେମିତି ମୁଁ ଏବେ କହିଲି, ସବୁ ୟୋଗା ସମସ୍ତଙ୍କ ପାଇଁ ନୁହଁ, ସବୁ ପ୍ରାଣାୟାମ ସମସ୍ତଙ୍କ ପାଇଁ ନୁହଁ, ତ ପ୍ରପର୍ ଗାଇଡେନ୍ସ ଆପଣ ଯଦି ନେଲେ ସେଇଟା ହେଉଛି ଫାର୍ଷ୍ଟ ଆପଣଙ୍କ, କି ଆପଣ ଗୁରୁଙ୍କ ସାନ୍ନିଧ୍ୟରେ ଗୁରୁଙ୍କ ଆଗରେ ବସିକି ତାଙ୍କ ଗାଇଡେନ୍ସରେ ହିଁ କରିପାରିବେ ଫାର୍ଷ୍ଟ। ଦୁଇ ନମ୍ବର ହେଉଛି ଆପଣ ସବୁ ଆସନ ପୁରା ଏକଦମ ଫଟ ଫଟ ଫଟ ଫଟ ଯେଉଁ କରନ୍ତି ବହୁତ ଜଲ୍ଦି ଜଲ୍ଦି କରିଦିଅନ୍ତି, ଏକଦମ ବିନା ଶ୍ୱାସ ବିନା ସଜଗତା ସହିତ, ୟୋଗା ମତଲବ ଆମର ସଜଗତା, ସେଇଟା ପ୍ରପର୍ ଧ୍ୟାନ ଦେବାର ଅଛି। କୌଣସି ଆସନ ହଡ଼ବଡ଼ିରେ କରାଯାଏନି, କ'ଣ ପାଇଁକି ଆମେ ଆମ ବଡିକୁ ଗୋଟେ ମୁଭମେଣ୍ଟ ଦେଉଛୁ, ତ ସେଟା ବି ବହୁତ ନର୍ମାଲ ଇଏରେ କରାଯାଏ। ସ୍ପେଶିଆଲି ଯେମିତି ପ୍ରେଗନେଣ୍ଟ ୱୁମେନ୍ ହେଲେ, ଋତୁସ୍ରାବ ହେଲା, ଆଉ ଆପଣଙ୍କର କିଛି ସର୍ଜରୀ ହେଇଛନ୍ତି, ବିପି ଅଛନ୍ତି, ଡାଇବେଟିସ୍ ଅଛନ୍ତି, ତ ସେମାନେ ବହୁତ ପ୍ରପର୍ ଗାଇଡେନ୍ସରେ ଯେଉଁ ଆସନ ତାଙ୍କୁ କୁହା ହେଉଛି ସେଇ ଆକ୍ସନ ହିଁ ସେମାନେ କରିବେ, ସେଟା ମେନ୍ କରିକି ତାଙ୍କୁ ଧ୍ୟାନ ଦେବାର ଅଛି।
1: ଆଜ୍ଞା, ତ ପାଣି ପିଇବା, ଖାଦ୍ୟ ଖାଇବା, ଏ ଉପରେ କେମିତି ନୀତି ନିୟମ ପାଳନ କରିବା?
0: ଆପଣଙ୍କୁ ଯେମିତି କହିଲି 4 ଘଣ୍ଟା ଗ୍ୟାପ୍ ରହିବା କଥା, ମର୍ଣ୍ଣିଂରେ ତ ଆପଣଙ୍କ ଗ୍ୟାପ୍ ରହୁଛି ହେଲା, ଇଭିନିଂରେ ଯଦି ସେ କରୁଛନ୍ତି ତାହେଲେ ଆପଣଙ୍କର 4-5 ଘଣ୍ଟା ଗ୍ୟାପ୍ ରହିବା ଜରୁରୀ, ବହୁତ ଜରୁରୀ। ଆପଣ ଗୋଟିଏରେ ଖାଇଲେ 5ଟାରେ ୟୋଗା କରିପାରିବେ, ତା ମଝିରେ କିଛି ଖାଇବା ମାନେ ଜରୁରୀ ନୁହଁ, ସାଙ୍ଗେ ସାଙ୍ଗେ ପାଣି ବି ପିଇବା ମନା।
1: ଆଜ୍ଞା,
0: ପାଣି ପିଇକିରି ଆପଣ ୟୋଗା ତୁରନ୍ତ କରୁଛନ୍ତି କିଛି ଏକ୍ସରସାଇଜ, ତ ସେଥିରେ କ'ଣ ହୁଏ ପାଣିଟା କି ଖାଦ୍ୟଟା ଉପରକୁ ଉଠେ, ଯେଉଁଟାକି ଆପଣଙ୍କୁ ସାଇଡ୍ ଇଫେକ୍ଟ ବି ଦେଇପାରିବ, ତ ସେ ଜିନିଷ ଗୁଡ଼ାକ କରାଯାଏ ନାହିଁ। ସେଥିପାଇଁ ୟୋଗା କରିବା 4 ଘଣ୍ଟା ଆଗରୁ ଆପଣ ଖାଲି ରହିବେ, ଯଦି ଡିହାଇଡ୍ରେଟ ଯେମିତି ଗରମ ବହୁତ ହେଉଛି ଡିହାଇଡ୍ରେଟ ହେଇଯାଏ ବଡି, ତ ଆପଣ ଟିକେ ବସିକି ଶାନ୍ତିରେ ଟିକେ ପାଣି ଗୋଟେ ରୁ ପିଇପାରିବେ, କିଛି ଅସୁବିଧା, ଖାଦ୍ୟ ଖାଇବେ ନାହିଁ। ଆମେ ଯେତେବେଳେ ୟୋଗା କରୁ କି ଏକ୍ସରସାଇଜ୍ କରୁ ବହୁତଟେ ଝାଲ ଦେଇଦିଏ, ବହୁତ ଜିନିଷ ହୁଏ, ଟିକେ ବସିକି ଗୋଟେ ଢୁକ ବସିକି ଶାନ୍ତିରେ, ଛିଡ଼ା ହେଇକି ବି ନୁହଁ, ବସିକି ଶାନ୍ତିରେ ଗୋଟେ ଜାଗାରେ ଟିକେ ଗୋଟେ ଢୁକ ଖାଲି ଦେଇପାରିବେ ପାଣି, ନର୍ମାଲ ପାଣି ପିଇବେ।
1: ବ୍ୟାୟାମ କରିସାରିଲା ପରେ,
0: ଆପଣ ପ୍ରାଣାୟାମ ଟିକେ କରିବେ, ଆପଣଙ୍କ ବଡି ରିଲାକ୍ସ ହେଇସାରିଲାଣି, ଶାରୀରିକ ସ୍ତରରୁ ଆପଣ ରିଲାକ୍ସ ହେଲେଣି, ତାପରେ ଟିକେ ମେଡିଟେସନ କଲେ ଜଷ୍ଟ 5-10 ମିନିଟ୍, ଆପଣ ସେଇଟା 15 ମିନିଟ୍ ଟାଇମ୍ ଗଲା ଅଲରେଡ଼ି ଗଲାଣି, ତାପରେ 5 ମିନିଟ୍ ବସିକି ଆପଣ ଖାଇପାରିବେ କିଛି ନାହିଁ, 5-10 ମିନିଟ୍ ପରେ ସାଙ୍ଗେ ସାଙ୍ଗେ ବ୍ୟାୟାମ କରିସାରୁସାରୁ ୟୋଗା କରିସାରୁସାରୁ ଖାଇବା କଥା ନୁହଁ।
1: ଆଜ୍ଞା, ମହିଳାମାନଙ୍କ କ୍ଷେତ୍ରରେ ବିଶେଷ କରି ଯେଉଁମାନେ ଗର୍ଭାବସ୍ଥାରେ ଥିବେ କିମ୍ବା ମାସିକ ଋତୁସ୍ରାବ ସମୟରେ ସେମାନେ କେଉଁ ଯୋଗା କରିପାରିବେ, ନା ଯାହା ପ୍ରତିଦିନ କରନ୍ତି ସେଟାକୁ ହିଁ ସେମାନେ ଆଗକୁ ଚାଲୁ ରଖିବେ?
0: ନାହିଁ ମ୍ୟାଡ଼ାମ, ଗର୍ଭାବସ୍ଥା ବହୁତ ଅଲଗା ଆଉ ଋତୁସ୍ରାବ ବହୁତ ଅଲଗା। ଗର୍ଭାବସ୍ଥାରେ ଆପଣ ପ୍ରପର୍ ଗାଇଡେନ୍ସରେ ହିଁ ୟୋଗା କରିବେ, ସେଥିରେ କୌଣସି ଇଏ ୟୋଗା କରନ୍ତୁ ସିଏ ୟୋଗା କରନ୍ତୁ ମୁଁ କହିପାରିବିନି। ମୋ ଆଗରେ ବସିକି ପ୍ରପର୍ କେଉଁ ଷ୍ଟେଜ୍ରେ ସେ ଅଛନ୍ତି, ଆଗରୁ କରୁଥିଲେ କି ନ କରୁଥିଲେ, ସେଇଟା ମୁଁ ଦେଖିବି ଫାର୍ଷ୍ଟ, ସେଇ ହିସାବରେ କରାଯାଏ ୟୋଗାଟା। ଆଉ ଋତୁସ୍ରାବ କଥା, ଋତୁସ୍ରାବରେ କ'ଣ ହୁଏ ଆମର ମ୍ୟାନୁଫ୍ୟାକ୍ଚର ହୁଏ, ତ ସେ ଟାଇମ୍ରେ ଆମେ କେତେଟା ଆସନ ଯେମିତି କି ହଲା ଆସନ ନେଲା, ଯେମିତି ଗୋଡ଼ ଉଠେଇଲା, ଗୋଡ଼ ଉଠେଇଲା ପଚକୁ ନେଲା ଆସନ, ତାପରେ ବେଶୀ ଷ୍ଟ୍ରେଚିଙ୍ଗ ପେଟକୁ ବହୁତ, କପାଲ ହାତି ପେଟକୁ ବହୁତ ୱାର୍ମ ଅପ୍ କରିବାଟା, ଏସବୁ ଆସନ ଗୁଡ଼ାକ ମନା ଥାଏ। ଏକଦମ ପିଠିକୁ ଯେଉଁଟା ଆପଣ ରିଲାକ୍ସେସନ୍ ଦିଏ ପିଠିକୁ କରିପାରିବେ, ପବନ ମୁକ୍ତାସନ ପାର୍ଟ 1 କରିପାରିବେ, ଭୁଜଙ୍ଗାସନ କରିପାରିବେ, ମାର୍ଜରୀ କରିପାରିବେ, କିନ୍ତୁ ଡେଲି ଯେଉଁଟା କରନ୍ତି ସେତେ ପୁରା ଷ୍ଟ୍ରେଚିଙ୍ଗ କରିବେନି। ଋତୁସ୍ରାବ ଟାଇମ୍ରେ ଆମେ ଯେତେ ଶାରୀରିକ ସ୍ତରରୁ ନିଜକୁ ରିଲାକ୍ସ ଦେଇକି କରିପାରିବୁ, ଶାନ୍ତିରେ କରିପାରିବୁ, ସେତେ ଭଲ। ଯେମିତି ବହୁତ ଲୋକଙ୍କୁ ପେଟ ବ୍ୟଥା ହୁଏ ଋତୁସ୍ରାବ ସମୟରେ, ତ ଋତୁସ୍ରାବ ସମୟରେ କ'ଣ ହୁଏ, ବହୁତ ଝିଅମାନଙ୍କର ପ୍ରୋବ୍ଲେମ୍ ଏଇଟା ହୁଏ କି କାର ବେଶୀ ଯାଏ କାର କମ୍ ଯାଏ, ବହୁତ ପ୍ରକାର ବଡି ଥାଏ, କି 14 ବର୍ଷରୁ କି 12 ବର୍ଷରୁ କି 11 ବର୍ଷରୁ କାର ଗୋଟେ ବର୍ଷ ପୁରା ଗ୍ୟାପ୍ ହେଇଯାଏ, ତ ବହୁତ ଜିନିଷ ଏମିତି ଅନରେଗୁଲାର ହୁଅନ୍ତି ବହୁତ ଲୋକ, ତ ସେ ଜିନିଷକୁ ନେଇକି ତାଙ୍କ ବଡିକୁ ଦେଖିକି ତାଙ୍କ ଷ୍ଟ୍ରେନ୍ଥ ଦେଖିକି ତାଙ୍କୁ କରାଯାଏ। ଯେମିତିକି ଚକ୍ରାସନ ବି କରନ୍ତି, କିନ୍ତୁ ସେମାନେ କ'ଣ କରିବେ ଗୁରୁଙ୍କ ଆଗରେ ବସିକି ସେ ସେଇ ଜିନିଷକୁ ସେ କରିପାରିବେ, କିନ୍ତୁ ଗୋଡ଼ ଉଠେଇଲାଟା ଉପରକୁ ଉଠେଇଲା ଜିନିଷ ଗୋଡ଼ ସେ ଜିନିଷ ଶୀର୍ଷାସନ ଏସବୁ ଜିନିଷ ସବୁ ମନା କରିପାରିବେ ନାହିଁ।
1: ତ ଯେଉଁମାନଙ୍କର ମାସିକ ଋତୁସ୍ରାବରେ କିଛି ଅସୁବିଧା ହେଉଥିବ, ଆଜିକାଲି

0: ଯେମିତି ପିସିଓଡି ଭଳିଆ ମାନେ ସାଧାରଣ ରୋଗ ହେଇଗଲାଣି, ସେଇଭଳି ମହିଳାମାନଙ୍କ କ୍ଷେତ୍ରରେ ଯୋଗ କେତେ ଲାଭଦାୟକ?
1: ମ୍ୟାଡ଼ାମ, ପିସିଓଡି, ପିସିଓଏସ୍ ଆଣ୍ଡ ଆପଣଙ୍କର ଥାଇରଏଡ୍, ହରମୋନ୍ ଇମ୍ବାଲାନ୍ସ, ୟୁଟ୍ରସ୍ ପ୍ରୋବ୍ଲେମ୍, ଏଇଟା ସାମାନ୍ୟ ବି ବହୁତ ସ୍ତ୍ରୀ ଲୋକଙ୍କୁ ହେଉଛି। ମାଇନେ ରଖିବା ଆମ ଖାଦ୍ୟ ଦିନଚର୍ଯ୍ୟା, ଆମ ଶୋଇବାଟା ଷ୍ଟାର୍ଟିଂରୁ, ଆମେ ଛୋଟବେଳୁ ଯଦି ଶୋଇବା ଖାଇବା ଆମ ଡିଷ୍ଟର୍ବାନ୍ସ ହେଇଯାଇଛି, ୟୋଗା ଡିଷ୍ଟର୍ବାନ୍ସ ହେଇଯାଇଛି, ଆମେ ଷ୍ଟାର୍ଟିଂରୁ କିଛି କରିନୁ ତ ସେ ଟାଇମ୍ରେ ଆମେ ସେ ଜିନିଷଟା ସଫର କରୁ। ତ ସେଇ ଜିନିଷକୁ ଆମେ ୟୋଗା ଦ୍ୱାରା ଧୀରେ ଧୀରେ କଣ୍ଟ୍ରୋଲ୍ କରିପାରୁ। ଖାଦ୍ୟ ସେଇ ସମୟରେ ନା ସ୍ପାଇସି ଖାନା ଖାଇବେ ଆପଣ, ନାହିଁ ବେଶୀ ମସଲାଦାର ଖାନା ଖାଇବେ, ନନ୍ଭେଜ୍ ତ ଟୋଟାଲି ମନା ହୁଏ ସେ ଟାଇମ୍ରେ ଖାଇବାଟା। ତାପରେ ଆପଣ ବ୍ୟାୟାମ କିଛି କରିକି ସେଇ ଜିନିଷକୁ ପିସିଓଡି ପିସିଓଏସ୍ ଧୀରେ ଧୀରେ ଆସେ ସେ ଜିନିଷ, ଯେତେବେଳେ ଆପଣଙ୍କ ହରମୋନ୍ ଇମ୍ବାଲାନ୍ସ ହୁଏ ସେସବୁ କେତେବେଳେ ହୁଏ, ଆପଣ ମେଣ୍ଟାଲି ଡିଷ୍ଟର୍ବ ଯେତେବେଳେ ହୁଅନ୍ତି, ବହୁତ ଜିନିଷ ଆପଣଙ୍କର ଶୋଇବାଟା ଖାଇବାଟା ଯେତେବେଳେ ଡିଷ୍ଟର୍ବ ହେଇ ବସେ, ସେ ଜିନିଷ ଗୁଡ଼ାକ ଧୀରେ ଧୀରେ ଆସି ବସେ। ତ ଆପଣ ଯୋଗ ଅଭ୍ୟାସ ଦ୍ୱାରା ଧୀରେ ଧୀରେ ଯେତେବେଳେ ଆପଣ ଗୋଟେ ନିୟମକୁ ଆପଣ ଲାଇଫ୍ରେ ଆପଣ ଆଣନ୍ତି ଆପଣଙ୍କ ଜୀବନଶୈଳୀରେ, ତ ସେ ଜିନିଷ ଧୀରେ ଧୀରେ ଧୀରେ ଧୀରେ କ୍ଲିୟର ହେଇଥିଲେ ଯାଏ।
0: ପିସିଓଡି ଯେଉଁମାନଙ୍କର ଥିବ ସେମାନେ କୋଉ ଯୋଗା କରିବା ଆବଶ୍ୟକ?
1: ଦେଖନ୍ତୁ, ସ୍ପେଶିଆଲି ରିପ୍ରୋଡକ୍ଟିଭ ସିଷ୍ଟମ ରିଲେଟେଡ୍, ରିପ୍ରୋଡକ୍ଟିଭ ମତଲବ ଆମର ପିସିଓଡି ମତଲବ ସେଇ ଜିନିଷକୁ ଆସିଗଲା। ଆପଣ ସ୍ପେଶିଆଲି ଭୁଜଙ୍ଗାସନ, ଉଷ୍ଟ୍ରାସନ, ମାର୍ଜରୀ, ଯେଉଁଟାକି ଉଷ୍ଟ୍ରାସନ ମତଲବ ଆପଣ ବଜ୍ରାସନରେ ବସିବେ ଆରାମରେ ଧୀରେରେ, ବେଶୀ ଷ୍ଟ୍ରେଚିଂ ଦେବା ନାହିଁ, ଯାହାର ଯେତେ ହେଉଛି ଯେତେ ଅଣ୍ଟାରେ, କିଏ ହାତ ତଳକୁ ପହଞ୍ଚି ପାରୁନି ତାର, ତ ପ୍ରପର୍ ଗାଇଡେନ୍ସରେ ସେ ହିସାବରେ ଅଣ୍ଟାରେ ହାତ ରଖିକି ପଛକୁ ଯିବାଟା, ପେଟକୁ ଆଗକୁ ପୁଶ୍ କରିବାଟା, ଧନୁରାସନ ଯେଉଁ ଗୋଡ଼କୁ ଧରିକିରି ନର୍ମାଲି ପଛପଟୁ ଖିଚନ୍ତି, ଭୁଜଙ୍ଗାସନ, ଆଉ ଆପଣ ଯଦି ଋତୁସ୍ରାବରେ ନାହାନ୍ତି ତ ହଲାସନ, ସର୍ବାଙ୍ଗାସନ, ଏସବୁ ଜିନିଷ ଗୁଡାକ ଅଭ୍ୟାସ କରିପାରିବେ।
0: ଆଜ୍ଞା, ତ ଆପଣଙ୍କ ଅନୁଭବରୁ ଏମିତି କିଛି ଆସିଛନ୍ତି ସେମାନେ
1: କ୍ୟୁର୍ ବି ହେଇଛନ୍ତି? ଯେମିତିକି ମୁଁ ନିଜେ ମୋର ବହୁତ କେସେସ ଏମିତି ଦେଖିଛି, ବହୁତ ଝିଅମାନେ ଏମିତି ବହୁତ କେସ୍ ନେଇକି ଆସିଛନ୍ତି, ଯେଉଁମାନେ କି ଋତୁସ୍ରାବ ରେଗୁଲାର ହଉନାହାନ୍ତି, ମେନ୍ ପ୍ରୋବ୍ଲେମ ଋତୁସ୍ରାବର ହୁଏ। ତାପରେ ଆପଣଙ୍କର ପିସିଓଡି ପିସିଓଏସ୍ ଆଉ ଗାଇନିକ୍ ପ୍ରୋବ୍ଲେମ ସବୁ ଆକୁ ଯାଇକିରି ଆସେ, ତ ଫାର୍ଷ୍ଟ ଷ୍ଟାର୍ଟିଂ ଆକୁ କ'ଣ ଠିକ୍ କରିବା ଅଛି, ଆମ ଋତୁସ୍ରାବକୁ ଠିକ୍ କରିବା ଅଛି। ସେଇଟା କେମିତି ଆସେ, ଆପଣଙ୍କ ବ୍ୟାୟାମ, ୟୋଗା, ପ୍ରାଣାୟାମ, ମେଡିଟେସନ, ଏଇସବୁ ଜିନିଷରୁ ଆସେ। ତ ୟମ ନିୟମରୁ ସେଥିରୁ ସବୁ ଜିନିଷରୁ ଧୀରେ ଧୀରେ କରିକିରି ଆସେ। ତ ଆମେ ଗୋଟେ ଜିନିଷକୁ ରେଗୁଲାର ବେସିସ୍ରେ କରିଥିଲେ ଯାଉଛୁ, ଆମେ ମସାଜ ଦେଉଛୁ ବଡିର ସେଇ ଜାଗାକୁ ସ୍ପେଶିଆଲି, ତ ଆମର ଚେଞ୍ଜେସ୍ ଯେମିତି ହେଲେ ବି ଆସିବ।
0: ଆଜ୍ଞା, ଟିକେ ପୂର୍ବରୁ ଆପଣ କହୁଥିଲେ ଧ୍ୟାନ ବି କରିବା କଥା।
1: ଆଜ୍ଞା,
0: ତ ପ୍ରାଣାୟାମ ଆଉ ଧ୍ୟାନ ଭିତରେ ପାର୍ଥକ୍ୟ କ'ଣ?
1: ପ୍ରାଣାୟାମ ମତଲବ ହଉଛି ଆମର ଶ୍ୱାସକୁ ଛେଦ କରିବାଟା, ମତଲବ ଶ୍ୱାସକୁ ରଖିବାଟା, ଶ୍ୱାସକୁ ଧ୍ୟାନ ଦେବାଟା, ପ୍ରପର୍ ଶ୍ୱାସକୁ ସବୁ ଜିନିଷ କରିବାଟା ହଉଛି ପ୍ରାଣାୟାମ, ଯେଉଁଟା ଆମର ପ୍ରାଣ ଉପରେ ଡିପେଣ୍ଡ କରୁଛି। ପ୍ରାଣାୟାମ ମତଲବ ଆମର ଜୀବନଶୈଳୀକୁ ଯେଉଁଟାକି ଆମକୁ ଗୋଟେ ନିୟମରେ ଆଣେ, ଆମର ମାନସିକ ସ୍ତରରୁ ଆମ ଚିତ୍ତକୁ ଶୁଦ୍ଧ କରେ ପ୍ରାଣାୟାମ। ଆଉ ଧ୍ୟାନ, ଧ୍ୟାନ ମତଲବ ଆମେ ପ୍ରାଣାୟାମ ୟୋଗା ସବୁ ଜିନିଷ କରିସାରିଲା ପରେ ଧ୍ୟାନ ବହୁତ ଲାଷ୍ଟକୁ ଆସେ। ଧ୍ୟାନ କେତେବେଳେ ଆସିବ, ଆପଣ ନର୍ମାଲି ବସିଛନ୍ତି ଗୋଟେ ଜିନିଷକୁ ସେଇ ଜିନିଷରେ ଧ୍ୟାନ କରିପାରୁଛନ୍ତି, ଆଖି ବନ୍ଦ କରିକି ବସିଛନ୍ତି, ତ ଗୋଟେ ଅବଜେକ୍ଟିଭ ଗୋଟେ ଜିନିଷକୁ ଆମେ ଧ୍ୟାନରେ ମାନେ ରଖିକି ଅଜପା ଜପ କରିବାଟା, ଯେମିତିକି ଆମେ ଜପ କରୁଛୁ ଓମ୍ ଓମ୍ ଓମ୍, ମାନସିକ ସ୍ତରରୁ ବାହାରି ଅନୁ, ଯେଉଁଟାକି ଆମର ମାନସିକ ସ୍ତରରୁ ଇଣ୍ଟରନାଲି ହୁଏ ସେଇଟା ହେଉଛି ଧ୍ୟାନ, ଯେଉଁଟାକି ୱିଥଆଉଟ୍ ଅବଜେକ୍ଟ ଧୀରେ ଧୀରେ ଗୋଟେ ଜିନିଷକୁ ଆମେ ଛାଡ଼ି ଛାଡ଼ି ଆମର ଶରୀରକୁ ଭୁଲିବା ପାଇଁ ଆମେ ଲାଗି ବସିଥାଉ। ଆମର ଧ୍ୟାନରେ ଏତେ ଇଏ ଲାଗିଯାଉ ଯେ ପରମାତ୍ମା ସହିତ ଆମ ଆତ୍ମାକୁ ମିଳନ କରିବା ପାଇଁ ଆମକୁ ସାହାଯ୍ୟ କରେ ଧ୍ୟାନ। ମତଲବ ହେଉଛି ଆମେ ଗୋଟେ ପ୍ରାଣାୟାମର ସ୍ତର ପରେ ଯାଇକି ଆସୁ, ଆମେ ପ୍ରତ୍ୟାହାର ଅଛି ତା ଭିତରେ, ଧାରଣା ଅଛି, ତାପରେ ଧ୍ୟାନ, ଧ୍ୟାନ ବହୁତ ଲାଷ୍ଟ ଅଛି। ତ ଧ୍ୟାନ ପରେ ସମାଧି ଆସେ। ତ ଆମେ ଯେଉଁ ଅବଜେକ୍ଟିଭ ଆମେ ଦେଖିକି ଏବେ ଗୋଟେ ଜିନିଷକୁ, ଯେମିତି ଆମେ କ୍ୟାଣ୍ଡେଲ ଫର ଏକ୍ସାମ୍ପଲ ଗୋଟେ ଦେଉଛି, ମୁଁ ଯଦି ମୁଁ କ୍ୟାଣ୍ଡେଲକୁ ଦେଖିକି ଗୋଟେ ଧ୍ୟାନ କରୁଛି, ତ ସେ ଧ୍ୟାନକୁ ଧୀରେ ଧୀରେ ଯେତେବେଳେ ମୁଁ ଆଖି ବନ୍ଦ କରୁଛି, ସେଇ ଜିନିଷଟା ମୁଁ ଧୀରେ ଧୀରେ କ'ଣ କରୁଛି, ଆଖି ବନ୍ଦ କଲା ପରେ ବି ଦିଶୁଛି, ସେଇଟା ହେଉଛି ଧ୍ୟାନ, ଧୀରେ ଧୀରେ ଆସେ। ତାପରେ ଧ୍ୟାନ ସମାଧି, ଧାରଣା ଧ୍ୟାନ ସମାଧି ଆସେ।
0: ଆଜ୍ଞା, ଦେଖନ୍ତୁ ଆଜିକାଲି ସହରରେ ତ ସବୁକିଛି ଉପଲବ୍ଧ, ଆମେ ଯୋଗ ଗୁରୁଙ୍କ ପାଖକୁ ଯାଇକି ଯୋଗାସନ କରିପାରିବୁ, ଅଭ୍ୟାସ କରିପାରିବୁ, କିନ୍ତୁ ଯେଉଁମାନେ ଗ୍ରାମାଞ୍ଚଳରେ ରହିଯାଉଛନ୍ତି, ଜାଣିପାରୁନାହାନ୍ତି, କିଛି ସୁବିଧା ପାଇପାରୁନାହାନ୍ତି, ସେମାନେ ଅନଲାଇନ୍ ମାଧ୍ୟମରେ, ଆଜିକାଲି ତ ସୋସିଆଲ ମିଡ଼ିଆ ସବୁଠି, ସେମାନେ ଅନଲାଇନ୍ରୁ ଯୋଗା କରିବା କାର୍ଯ୍ୟ ଆରମ୍ଭ କରୁଛନ୍ତି। ତ ଅନଲାଇନ୍ ଯୋଗା କରିବା ଆଉ ପାଖରେ ଗୁରୁଙ୍କ ପାଖରେ ରହି ଯୋଗା କରିବା ମଧ୍ୟରେ କେଉଁଟା ଭଲ?
1: ମ୍ୟାଡ଼ାମ ଦେଖନ୍ତୁ, ଅନଲାଇନ୍ରେ ଆକ୍ଚୁଆଲି ପ୍ରପର୍ ଗୁରୁ ଖାଲି ଦେଖିକି ଆପଣଙ୍କୁ ଗାଇଡ୍ କରିପାରିବେ କି ହଁ ଏଇ ପୋଷ୍ଟର୍ଟା ଏମିତି କରନ୍ତୁ ଆପଣ, କି ଏଇ ଆସନଟା କରନ୍ତି, ଅନଲାଇନ୍ରେ କହିପାରିବେ ଭିଡ଼ିଓ ଥ୍ରୁରୁ, ହେଲା। କିନ୍ତୁ ଅଫ୍ଲାଇନ୍ରେ କ'ଣ ହେବ, ଆପଣଙ୍କ ପାଖକୁ ଯାଇକି ନାଇଁ ଏଇଟା ଏଇଟା ଆପଣଙ୍କର ଏମିତି ହେଲା ଟିକେ ଏମିତି କରନ୍ତୁ। ଆଉ ପରିବେଶ ମେନ୍ କରିକି ପରିବେଶ ମାନେ ରଖୁଛି, କି ଗୁରୁ ଯେଉଁ ପରିବେଶ ଆପଣଙ୍କ ପାଇଁ ରେଡ଼ି କରନ୍ତି ସେ ଜିନିଷଟା ଅନଲାଇନ୍ରେ ଗୁରୁ କରନ୍ତି ନା ଶିଷ୍ୟ ନିଜେ କରେ, ଦୁଇଟା ଭଲ, ଦେଖିବାକୁ ଗଲେ ଦୁଇଟା ହିଁ ଭଲ। ବହୁତ ଲୋକ ଅଛନ୍ତି ଯେଉଁମାନେ ମାନେ ଅଫଲାଇନ୍ରେ ପହଞ୍ଚି

0: ପାରୁନାହାନ୍ତି, ବହୁତ ବ୍ୟସ୍ତ ଲାଇଫରେ ଅଛନ୍ତି କି ବହୁତ ଭିତରେ ଭିତରେ ବି ଅଛନ୍ତି, କାହା ପାଖକୁ କିଏ ପହଞ୍ଚି ପାରୁନାହାନ୍ତି, ଯେମିତି ଆମକୁ ଗୁରୁ ବହୁତ ଭଲ ଲାଗୁଛନ୍ତି ଆମେ ଅନଲାଇନ୍ ବି କରିପାରିବା। ତ ଅଫଲାଇନ୍ରେ ଗୁରୁ ଆପଣଙ୍କ ପାଇଁ ଏନଭାରମେଣ୍ଟ ରେଡି କରନ୍ତି, ଅନଲାଇନ୍ରେ ଆପଣ ନିଜେ ନିଜ ପାଇଁ ରେଡି କରିବେ ଏନଭାରମେଣ୍ଟ।
1: ତ ସେଇ କ୍ଷେତ୍ରରେ ଆମେ କିପରି ପରିବେଶ ଆବଶ୍ୟକ କରିବା?
0: ମ୍ୟାଡ଼ାମ୍, ଫାର୍ଷ୍ଟ ହେଉଛି ଆପଣଙ୍କ ରୁମ୍, ଆପଣଙ୍କ ରୁମ୍ ଶାନ୍ତ ହେବା ବହୁତ ଜରୁରୀ, ସ୍ୱଚ୍ଛ ରହିବା ବହୁତ ଜରୁରୀ, ଆପଣ ଚାରିଦିଗରେ ସଫା ରହିବା ବହୁତ ଜରୁରୀ। ୟୋଗା ମିନ୍ସ ହେଉଛି ସ୍ୱଚ୍ଛତା, ଫାର୍ଷ୍ଟ ଶାରୀରିକ ସ୍ୱଚ୍ଛତା, ତାପରେ ମାନସିକ ସ୍ୱଚ୍ଛତା ଆସେ। ତ ସେ ଏନଭାରମେଣ୍ଟଟା ଆପଣଙ୍କୁ ରେଡି କରିବା ଅଛି, ତାପରେ ପ୍ରପର ଆପଣଙ୍କୁ ଗୁରୁଙ୍କର ଇନଷ୍ଟ୍ରକ୍ସନ୍ସ, ତାଙ୍କ ଆଦେଶଟା ପାଳନ କରିବା ବହୁତ ଜରୁରୀ। ଆପଣ ଅନଲାଇନ୍ରେ କରୁଛନ୍ତି, ମୁଁ ଯାଇକି ସେଟା କହିପାରିବିନି ଆପଣ, ଆଉ ପୁରା ଡିସିପ୍ଲିନ୍, ମାନେ ଯେମିତି ଆମେ ଅନଲାଇନ୍ କରୁଛୁ ଟିକେ ଭିଡ଼ିଓକୁ ବନ୍ଦ କରିଦେଉ, ପଳେଇ ଯାଉ ସେପଟକୁ, ସେଇ ଜିନିଷଟା ନାହିଁ, ଗୋଟେ ପ୍ରପର ଅନୁଶାସନରେ ଆମେ ନିଜେ ଅନଲାଇନ୍ରେ କରିପାରୁଛୁ ତ ଭଲ। ଅଫଲାଇନ୍ରେ ଆପଣ ଅନୁଶାସନରେ କରନ୍ତି ଜଣଙ୍କ ସାନ୍ନିଧ୍ୟରେ ରହିକି।
1: ଆଜିକାଲି ସହରରେ କିଛି ଅଛନ୍ତି ଯେମିତିକି ସେମାନେ ଜିମ୍ ଯାଉଛନ୍ତି ନିଜ ଶରୀରକୁ ସୁସ୍ଥ ରଖିବା ସକାଶେ, ତ ଜିମ୍ ଆଉ ଯୋଗ ମଧ୍ୟରେ ଆମେ କୋଉଠୁ ବେଶୀ ଉପକାର ପାଇପାରିବା?
0: ମ୍ୟାଡ଼ାମ୍, ୟୋଗା ବହୁତ ଅଲଗା ଆଉ ଜିମ୍ ବହୁତ ଅଲଗା। ଜିମ୍ରେ କ'ଣ କରାଯାଏ, ଆମେ ଆମ ମସଲ୍ସକୁ ଷ୍ଟ୍ରେଙ୍ଥ ଦେଉ, ସେଇଟା ସ୍ପେଶିଆଲି ଫୋକସ୍ ଆପଣଙ୍କର ମସଲ୍ ଷ୍ଟ୍ରେଙ୍ଥରେ କରାଯାଏ। ଆଉ ୟୋଗା ଆପଣଙ୍କୁ ଆଧ୍ୟାତ୍ମିକ, ଶାରୀରିକ, ମାନସିକ ସବୁ ସ୍ତରରୁ ଆପଣଙ୍କୁ ୟୋଗାଟା ସାହାଯ୍ୟ କରେ। ୟୋଗା ମତଲବ ଆପଣଙ୍କ ପ୍ରପର ଗୋଟେ ଡିଜିଜ୍କୁ ନେଇକି କରାଯାଏ, ଗୋଟେ ରୋଗକୁ ନେଇକି କରାଯାଏ, ରୋଗକୁ କେମିତି ସୁସ୍ଥ କରାଯିବ ସେ ମୋଟିଭ୍କୁ ନେଇକି କରାଯାଏ, ମାନସିକ ସ୍ତରରେ ଆପଣ ଷ୍ଟେବୁଲ୍ କେମିତି ହେଇପାରିବେ ସେ ଜିନିଷକୁ ନେଇକି କରାଯାଏ। ଜିମ୍ରେ ସେ ଜିନିଷ କରାଯାଏନି, ଜିମ୍ରେ ଜଷ୍ଟ ୱାର୍କଆଉଟ୍, ଆମେ କେମିତି ଖାଲି ଷ୍ଟ୍ରେଙ୍ଥ ଆମ ବଡ଼ିର ବଢ଼େଇ ପାରିବୁ ମସଲ୍ସର, କେବଳ ଶାରୀରିକ, ସେଥିରେ ଆପଣଙ୍କ ସଜଗତା ଆସେନି, ଆପଣଙ୍କ ଚିତ୍ତ ବୁଦ୍ଧି ଚିତ୍ତଟା ଶୁଦ୍ଧ ହୁଏନି। ଚିତ୍ତଟା ଆମର ଶୁଦ୍ଧ କେଉଁଥିରେ ହୁଏ, ଆମେ ମାନସିକ ସ୍ତରରୁ ଯେତେବେଳେ ଗୋଟେ ମେଡ଼ିଟେସନ୍, ଗୋଟେ ୟୋଗା, ୟୋଗା ମତଲବ ତ ଭାଷ ଜିନିଷ ହେଇଗଲାଣି ନା ଆପଣଙ୍କ ସବୁ ଜିନିଷ ନେଇକି। ତ ୟୋଗା ପୁରା ଅଲଗା, ଆପଣଙ୍କ ମାନସିକ ସ୍ତରରୁ, ଆପଣଙ୍କ ଶାରୀରିକ ସ୍ତରରୁ, ଆପଣଙ୍କ ମୋରାଲି, ଆପଣଙ୍କ ସ୍ପିରିଚୁଆଲି, ଆପଣଙ୍କ ଡେଲି ଲାଇଫ, ବହୁତ ଜିନିଷ ଆପଣଙ୍କର ସେଥିରେ ସେ ଇନକ୍ଲୁଡ଼ ହେଇଯାଏ। କିନ୍ତୁ ଜିମ୍ରେ ଆପଣଙ୍କର କ'ଣ ହୁଏ, ମସଲ୍ସକୁ ଜ୍ୟାଦା ଷ୍ଟ୍ରେଙ୍ଥ ଦିଆଯାଏ, ତ ସେଟା ସେଥିପାଇଁ କୋର୍ ମସଲ୍ସ ଆପଣଙ୍କର ସେଥିରେ ବେଶୀ ଫୋକସ୍ କରନ୍ତି, ଆପଣଙ୍କର ହାତର ମସଲ୍ସ ଗୁଡ଼ାକ, ଆପଣଙ୍କ ସେସବୁ ଜିନିଷକୁ ସେମାନେ ବେଶୀ ଫୋକସ୍ କରନ୍ତି।
1: ଆଜ୍ଞା, ତ ଶେଷରେ ଆମର ଯେଉଁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଭଉଣୀମାନଙ୍କୁ ଆପଣ କ'ଣ କହିବେ?
0: ମ୍ୟାଡ଼ାମ୍, ସମସ୍ତଙ୍କୁ ମୁଁ ଏଇଟା କହିବି କି ଆଜି ଡେଟ୍ରେ ଆମେ ଯେଉଁ ବ୍ୟସ୍ତତା ଭିତରେ ଜୀବନରେ ଆମ ଜୀବନଯାପନ କରୁଛୁ, ସମସ୍ତେ କେବଳ ଅଧ ଘଣ୍ଟା ୟା 15 ମିନିଟ୍, ବେଶୀ ନାହିଁ, ଯିଏ ବହୁତ ଭଲ ଅଛନ୍ତି ସେମାନେ ସୂର୍ଯ୍ୟ ନମସ୍କାର କରନ୍ତୁ। ସୂର୍ଯ୍ୟ ନମସ୍କାର ନର୍ମାଲି ବହୁତ ଲୋକ ଜାଣନ୍ତି, ତାଡ଼ାସନ, ତ୍ରିୟକ୍ତାସନ, କଟିଚକ୍ରାସନ କରନ୍ତୁ, ପ୍ରାଣାୟାମ 10 ମିନିଟ୍ ଟାଇମ୍ ଦିଅନ୍ତୁ ମ୍ୟାଡ଼ାମ୍, ଆଉ ଭ୍ରମରୀ, ଆପଣଙ୍କର ଅନୁଲୋମ ବିଲୋମ, ଏଇଟା ଗୁଡ଼ାକ ଆପଣଙ୍କ ଟାଇମ୍ ଦିଅନ୍ତୁ, ଜଷ୍ଟ 15 ଅଧଘଣ୍ଟା ନିଜକୁ ନିଜକୁ କମସେ କମ। ଆମେ କ'ଣ କରୁ, ପୁରା ଦିନଚର୍ଯ୍ୟା ଆମେ ବ୍ୟସ୍ତ ରହୁ, ଗୋଟେ ଯେତେ ବି ଆମର ନାରୀ ଲୋକ ଅଛନ୍ତି କି ମା ମାନେ ଅଛନ୍ତି, ସେମାନେ କ'ଣ ପୁରା ପରିବାର ପାଇଁ କରନ୍ତି, କିନ୍ତୁ ନିଜ ପାଇଁ ଭୁଲି ଯାଆନ୍ତି ସେମାନେ କିଛି କରିବା ପାଇଁ। ବହୁତ ଜରୁରୀ ନିଜ ପାଇଁ ଟିକେ ନିଜକୁ ଟାଇମ୍ ଦେବା ପାଇଁ, ସେଲ୍ଫ ରିଏଲାଇଜେସନ୍, ନିଜକୁ ଗୋଟେ ରିଏଲାଇଜ୍ କରିବା ପାଇଁ। ଆମେ ନିଜକୁ ଯେତେବେଳେ ଆମେ ଜାଣିପାରିବା, ତାହେଲେ ତିନ ଆମେ ଅନ୍ୟ ଲୋକକୁ ଜାଣିପାରିବା, ତାକୁ ଠିକ୍ କରିପାରିବା। ମ୍ୟାଡ଼ାମ୍, ତ ବହୁତ ଜରୁରୀ ଅଧଘଣ୍ଟା ଖାଲି ୟୋଗା, ପ୍ରାଣାୟାମ ଆଉ ଧ୍ୟାନକୁ ଟାଇମ୍ ଦିଅନ୍ତୁ। ଆପଣଙ୍କ ପୁରା ଦିନଚର୍ଯ୍ୟା ଯଦି ସେ ନ ବ୍ୟବସ୍ଥା କରିଛି, ଠିକ୍ ଭାବରେ ନ ରଖିଛି, ତାହେଲେ କହିବି ସମସ୍ତଙ୍କୁ, ନାରୀମାନଙ୍କୁ, ସ୍ତ୍ରୀ ଲୋକମାନଙ୍କୁ, ମାଆମାନଙ୍କୁ, ଏଇ ଗୋଟେ କଥା କହିବି କି ଆମେ ନିଜ ପାଇଁ, କେବଳ ନିଜ ପାଇଁ ଅଧଘଣ୍ଟା କେବଳ ଟାଇମ୍ ଦେଉ, ବେଶୀ ନାହିଁ, ଅଧଘଣ୍ଟା ନହେଲେ ବି 15 ମିନିଟ୍ ତ ଟାଇମ୍ ଦେଇପାରିବା ନା ନିଜକୁ।
1: ବହୁତ ସୁନ୍ଦର ଉପଦେଶ ଦେଲି ମ୍ୟାଡ଼ାମ, ଆମ ଅନୁରୋଧ ରକ୍ଷା କରି ଆମ ଗହଣକୁ ଆସିଲେ। ଆମ ସ୍ୱାସ୍ଥ୍ୟ ପାଇଁ ଯୋଗ କିପରି ଆବଶ୍ୟକ ସେ ବିଷୟରେ ଅନେକ ଗୁଡ଼ିଏ କଥା ଆମକୁ ବୁଝେଇ କହିଲେ, ସେଇଥିପାଇଁ ଆପଣଙ୍କୁ ଧନ୍ୟବାଦ, ନମସ୍କାର।
0: ଧନ୍ୟବାଦ, ଥ୍ୟାଙ୍କ ୟୁ, ନମସ୍କାର।
1: ମିତାଲି, ଆମର ଯୋଗା ଗୁରୁ ବର୍ଷାମୟୀ ଘିବେଲା ମ୍ୟାଡ଼ାମ କେଡ଼େ ସୁନ୍ଦର ଭାବରେ ଆମ ସ୍ୱାସ୍ଥ୍ୟ ପାଇଁ ଯୋଗ କିପରି ଉପକାରୀ ଆଉ ଲାଭଦାୟକ ସେ ବିଷୟରେ ଗୋଟି ଗୋଟି କି ବୁଝେଇ କହିଲେ, ମନ ଧ୍ୟାନ ଦେଇ ଶୁଣୁଥିଲ ତ?
2: ହଁ, ଆଉ ସେ କେତେ ସୁନ୍ଦର ଭାବରେ ଜୀବନଶୈଳୀକୁ କେମିତି ଭାବରେ ଆମେ ରଖିଲେ ଆମର ଜୀବନଟା ପରିମାର୍ଜିତ ହବ, ସେଇଟାକୁ ଖୁବ ସୁନ୍ଦର ଭାବରେ ବୁଝେଇଲେ। ବହୁତ ଶିଖିବାକୁ ବି ମିଳୁଛି, କାହିଁକି ନା ଆମେ ସବୁ ଜାଣିଛୁ ବୋଲିକିରି କହିଲେ ହବ ନାହିଁ, ଆମକୁ କିଛି ଜିନିଷ ଅନ୍ୟମାନଙ୍କ ଠୁ ଶିଖିବାକୁ ବି ପଡ଼ିଥାଏ।
1: ନିଶ୍ଚୟ,
2: ଆଉ ତାଙ୍କଠାରୁ ଆମ ଭଉଣୀମାନେ ବି ବହୁତ କିଛି ଶିଖିଥିବେ ଆଉ ଜାଣିଥିବେ,
1: ଆଉ ଯାହା ବି ଜାଣିଲେ ତାକୁ ନିଜ ଜୀବନରେ ଲଗାଇ ସେମାନେ ମଧ୍ୟ ସୁସ୍ଥ ଆଉ ନିରୋଗ ରହିବା ସହିତ ନିଜ ପରିବାରର ଅନ୍ୟମାନଙ୍କର ମଧ୍ୟ ଯତ୍ନ ନେବେ
2: ନିହାତି ଭାବରେ।

0: ତାହେଲେ ଭଉଣୀମାନେ ଏଇ ତ ଥିଲା ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: ଆପଣମାନଙ୍କ ଠାରୁ ବହୁତ ଗୁଡ଼ାଏ ମତାମତର ଅପେକ୍ଷାରେ କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ମୁଁ ମିତାଲି ମଧୁମିତା,
0: ଆଉ ମୁଁ ଭାରତୀ।
1: ନମସ୍କାର।

0: ଏଇଠି ଶେଷ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: ଲୋକଙ୍କ ସରକାରଙ୍କ 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଲୋକଙ୍କ ବିଶ୍ୱାସରେ ଲେଖିଛି ଉନ୍ନତିର ନୂଆ ଇତିହାସ।
2: ସଶକ୍ତ ନାରୀ, ସୁରକ୍ଷିତ ଶିଶୁ, ସମୃଦ୍ଧ ଓଡ଼ିଶା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନାରେ କିଶୋରୀ, ମା ଓ ଶିଶୁଙ୍କ ପୋଷଣ ସଶକ୍ତିକରଣ। ଆର୍ଥିକ ଦୁର୍ବଳ ପରିବାରର କନ୍ୟାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା। ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାରେ ସୁରକ୍ଷା ଓ ସହାୟତାର ସଂକଳ୍ପ।
1: ସମୃଦ୍ଧ ଓଡ଼ିଶାର ଅନ୍ୟତମ ପରିଚୟ, ସବୁଠି କର୍ମସଂସ୍ଥାନ, ସବୁଠି ରୋଜଗାର। ବୁଣାକାର ଓ କାରିଗର ମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା। ସଡ଼କ ଓ ରେଳପଥ ଏବଂ ବନ୍ଦର ଭିତ୍ତିକ ବିକାଶ ଆଣିଛି ରୋଜଗାରର ନୂଆ ସୁଯୋଗ। ଗ୍ରାମୀଣ ରୋଜଗାରକୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବସ୍ ସେବା ଯୋଜନା।
2: ବିକାଶର ଧାରା ଓଡ଼ିଶା। ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
3: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
2: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
3: ବିକାଶର ଧାରା ଓଡ଼ିଶା।
0: ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ମଧ୍ୟାହ୍ନ 12:30 ହେବାକୁ ଯାଉଛି। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ।

0: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ ତିନୋଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନ୍ର ପ୍ରତିନିଧି ମଣ୍ଡଳୀ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଏ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଯୋଗ ହେଉଛି ଭାରତର ମହାନ ପରମ୍ପରାର ଏକ ପ୍ରତୀକ। ମାନବ ଜାତିକୁ ଏକ ସୁସ୍ଥ, ସନ୍ତୁଳିତ ଏବଂ ଅର୍ଥପୂର୍ଣ୍ଣ ଜୀବନଯାପନର ଏହା ମାର୍ଗଦର୍ଶନ କରିଥାଏ ବୋଲି ରାଷ୍ଟ୍ରପତି କହିଛନ୍ତି। ମଧ୍ୟପ୍ରଦେଶ ଜବଲପୁରର ଗ୍ୟାରିସନ୍ ଗ୍ରାଉଣ୍ଡଠାରେ ଅନୁଷ୍ଠିତ ଯୋଗ ସମାବେଶରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ଜଣେ ବ୍ୟକ୍ତିକୁ ନିଜ ସହିତ, ସମାଜକୁ ପ୍ରକୃତି ସହିତ ଏବଂ ମାନବ ଜାତିକୁ ସାର୍ବଜନୀନ ଚେତନା ସହିତ ଯୋଡ଼ିବାରେ ଯୋଗ ହେଉଛି ଏକ ବଡ଼ ମାଧ୍ୟମ। ରାଷ୍ଟ୍ରପତି କହିଛନ୍ତି, ସୁସ୍ଥ, ସ୍ୱାବଲମ୍ବୀ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ ପାଇଁ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯୋଗକୁ ଦୈନନ୍ଦିନ ଜୀବନରେ ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି।
1: ମେରା ମାନନା ହେ କି ଯୋଗ ସେ ଯୋଡ଼େ ସଂସ୍ଥାଓ କେ ନିଷ୍ଠାପୂର୍ଣ୍ଣ ପ୍ରୟାସ କେ ବଲ ପର ଯୋଗ ଜନ ଜନ ତକ ପହଞ୍ଚନା ଔର ସମସ୍ତ ମାନବତା କେ କଲ୍ୟାଣ କା ଆଧାର ସ୍ତମ୍ଭ ହେ। ମେ ସଭି ଦେଶବାସୀ ସେ ଏ ସଂକଳ୍ପ ଲେନେ କା ଆଗ୍ରହ କରତେ ହୁଁ। ଏ ଯୋଗ କୋ ଆପଣେ ଦୈନିକ ଜୀବନ କା ଅଭିନ୍ନ ଅଙ୍ଗ ବନାଏଙ୍ଗେ। ଏସା କରକେ ଏ ସ୍ୱସ୍ଥ ବ୍ୟକ୍ତି, ସ୍ୱସ୍ଥ ପରିବାର, ସ୍ୱସ୍ଥ ସମାଜ, ସ୍ୱସ୍ଥ ରାଷ୍ଟ୍ର ଓ ସ୍ୱସ୍ଥ ବିଶ୍ୱ କେ ନିର୍ମାଣ କେ ମହାନ ଲକ୍ଷ୍ୟ ମେ ଆପଣା ଯୋଗଦାନ ଦେଙ୍ଗେ।
0: ଏହି କାର୍ଯ୍ୟକ୍ରମ ପରେ

0: ରାଷ୍ଟ୍ରପତି ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସହରିଆ ଜନଜାତିର ସଦସ୍ୟ ଚିତା ଟାକର୍ସ ଏବଂ ପାର୍କର କ୍ଷତ୍ରିୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ଶିକ୍ଷା ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକ ନୂତନ ଦୃଷ୍ଟିକୋଣ ଆଧାରରେ ଜାହାଜ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ରୁତ ଅଗ୍ରଗତି କରୁଛି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି କେନ୍ଦ୍ର ସରକାର ଇତିମଧ୍ୟରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଜାହାଜ ନିର୍ମାଣ, ମରାମତି, ରକ୍ଷଣାବେକ୍ଷଣ ଏବଂ ପରିଚାଳନାକୁ ଏକ ପ୍ରମୁଖ ଜାତୀୟ ମିଶନ ଭାବେ କାର୍ଯ୍ୟକାରୀ କରିବା ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
1: भारत आज अपने पूरे मैरिटाइम इकोसिस्टम को सशक्त बना रहा है। इसलिए आज भारत अपने बंदरगाहों का आधुनिकीकरण कर रहा है, नई क्षमता तैयार कर रहा है, नई कनेक्टिविटी बना रहा है, मल्टी मॉडल लॉजिस्टिक नेटवर्क विकसित कर रहा है। सागरमाला जैसे अभियान इसी व्यापक सोच का हिस्सा है।
0: ନୌସେନାରେ ଆଜି ସାମିଲ ହୋଇଥିବା 3ଟିଯାକ ଯୁଦ୍ଧ ଜାହାଜ ହେଉଛି ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରେୟ। ପ୍ରଧାନମନ୍ତ୍ରୀ କହିଛନ୍ତି ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶର ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ସାମୁଦ୍ରିକ କ୍ଷେତ୍ର ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଦେଶରେ ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ପାଇବା ସହ ରପ୍ତାନୀ କ୍ଷେତ୍ର ମଧ୍ୟ ବ୍ୟାପକ ହୋଇଥିବା ଶ୍ରୀ ମୋଦି କହିଛନ୍ତି।
1: 2014 तक देश का कुल डिफेंस प्रोडक्शन 40,000 करोड़ रुपए के आसपास था। आज यह बढ़कर लगभग 1,80,000 करोड़ रुपए तक पहुंच गया है। और साथियों, एक तरफ देश में रक्षा उत्पादन तेजी से बढ़ा है, दूसरी तरफ हमारा डिफेंस एक्सपोर्ट अभूतपूर्व गति से बढ़ रहा है।
0: ଶ୍ରୀ ମୋଦି କହିଛନ୍ତି ଭବିଷ୍ୟତରେ ଭାରତର ସାମୁଦ୍ରିକ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନୌସେନା କହିଛି 75%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ଉପଯୋଗ ମାଧ୍ୟମରେ ଏହି ଜାହାଜଗୁଡ଼ିକ ନିର୍ମାଣ କରାଯାଇଛି। ଏଥିରେ ଦେଶର 200ରୁ ଅଧିକ ଏମ୍ଏସ୍ଏମ୍ଇ କ୍ଷେତ୍ର ସାମିଲ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଏହି ଯୁଦ୍ଧ ଜାହାଜଗୁଡ଼ିକ ନୌସେନାରେ ସାମିଲ ହେବା ସାମୁଦ୍ରିକ କ୍ଷମତା ବିକାଶରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ସ୍ୱଦେଶୀ ନିର୍ମିତ ଏହି ଜାହାଜଗୁଡ଼ିକ ଦେଶର ଦୃଢ଼ ପ୍ରତିରକ୍ଷା ଉତ୍ପାଦନ ଇକୋସିଷ୍ଟମ ଏବଂ ଆତ୍ମନିର୍ଭରଶୀଳ ଭାରତ ପ୍ରତି ରହିଥିବା ଅଙ୍ଗୀକାରବଦ୍ଧତାକୁ ପ୍ରମାଣିତ କରୁଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପୁନଃ ପରୀକ୍ଷା ପାଇଁ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜ୍ଞାପନ କରିଛନ୍ତି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଭୟଭୀତ ନ ହୋଇ ଏବଂ ମାନସିକ ଚାପମୁକ୍ତ ଭାବେ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛ ତଥା ଅବାଧ ପରୀକ୍ଷା ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅପରାହ୍ନ 2:05 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆଜି ଏହି ପରୀକ୍ଷା ଦେଉଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାର ସମୟସୀମା ପୂର୍ବାହ୍ନ 11:00 ମଧ୍ୟାହ୍ନ 1:30 ପର୍ଯ୍ୟନ୍ତ ସ୍ଥିର ହୋଇଥିଲା। ସିବିଏସ୍ଇର ବାକି ରହିଥିବା ପରୀକ୍ଷା ଫଳ ପ୍ରକାଶନ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି 17,00,000 ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରାୟ 15,50,000 ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ପୁନଃ ମୂଲ୍ୟାଙ୍କନ ଏବଂ ଯାଞ୍ଚ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଛି ଓ ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ରାଜସ୍ଥାନର ସମଗ୍ର ସୀମାନ୍ତ ଅଞ୍ଚଳରେ ଏକ ରେଳ ନେଟୱାର୍କ ପ୍ରତିଷ୍ଠା ପାଇଁ ସରକାର କାର୍ଯ୍ୟ କରୁଛନ୍ତି ବୋଲି ରେଳ ଆଇଟି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ବିକାନେର ରେଳ ଷ୍ଟେସନ୍ଠାରେ ଲାଲଗଡ଼ ସାବରମତୀ ଟ୍ରେନ୍ ଚଳାଚଳକୁ ଶୁଭାରମ୍ଭ କରିବା ଅବସରରେ ସମାବେଶକୁ ସମ୍ବୋଧନ କରି ଶ୍ରୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସୀମାନ୍ତ ରେଳ ନେଟୱାର୍କ ସେହି ଅଞ୍ଚଳର ରେଳ ସଂଯୋଗୀକରଣକୁ ସୁଦୃଢ଼ କରିବା ସହିତ ଜାତୀୟ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଏହି ପ୍ରକଳ୍ପ ପାଇଁ ଡିପିଆର୍ ପ୍ରସ୍ତୁତ ହେଉଥିବା ସେ ସୂଚନା ଦେଇଛନ୍ତି।

0: ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇର ଆଧୁନିକୀକରଣ ଦ୍ରୁତ ଗତିରେ ଚାଲିଛି। ରାଜସ୍ଥାନର କେତେକ ଷ୍ଟେସନକୁ ମିଶାଇ ଦେଶବ୍ୟାପୀ 1300 ରେଳ ଷ୍ଟେସନର ପୁନଃ ବିକାଶ ଏବଂ ଆଧୁନିକୀକରଣ କାର୍ଯ୍ୟ ଜାରି ରହିଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ରାଜସ୍ଥାନରେ ବର୍ତ୍ତମାନ 76,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି। ଗତ 12 ବର୍ଷ ପୂର୍ବେ ରାଜସ୍ଥାନକୁ 650 କୋଟି ଟଙ୍କାରୁ ସାମାନ୍ୟ ଅଧିକ ରେଳ ବଜେଟ୍ ଆକାରରେ ମିଳୁଥିବା ବେଳେ ଏବେ ଏହା ବାର୍ଷିକ 10,000 କୋଟି ଟଙ୍କାରୁ ଅଧିକ ହୋଇଛି ବୋଲି ସେ କହିଛନ୍ତି। ଆମେରିକା ଇରାନ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ସ୍ୱିଜରଲ୍ୟାଣ୍ଡଠାରେ ପହଞ୍ଚିଛନ୍ତି। ଗସ୍ତ ପୂର୍ବରୁ ଶ୍ରୀ ଭାନ୍ସ ଆଲୋଚନାର ରୂପରେଖ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଯୁଦ୍ଧବିରତି ନେଇ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତି ସହ ପରମାଣୁ ପ୍ରସଙ୍ଗ ଆଧାରରେ ଏହି ଆଲୋଚନା ଗତିଶୀଳ ହେବ। ଅନ୍ୟପକ୍ଷରେ ତେହେରାନର ଏକ ପ୍ରତିନିଧିମଣ୍ଡଳୀ ସ୍ୱିଜରଲ୍ୟାଣ୍ଡରେ ପୂର୍ବରୁ ପହଞ୍ଚି ସାରିଛନ୍ତି। ତେବେ ଲେବାନନ ସଂଘର୍ଷ ନେଇ ଆଲୋଚନା ହେବା ପରେ ଦ୍ୱିପାକ୍ଷିକ ଯୁଦ୍ଧବିରତି ଆଲୋଚନା ଆଗକୁ ବଢ଼ିବ ବୋଲି ତେହେରାନ ଚେତାବନୀ ଦେଇଛି। ମିନାବ 168 ନାମରେ ନାମିତ ଏହି ପ୍ରତିନିଧିମଣ୍ଡଳୀର ନେତୃତ୍ୱ ଇରାନ ସଂସଦର ବାଚସ୍କତି ମହମ୍ମଦ ବାଘେର କାଲିବାଫ୍ ନେଉଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବୈଦେଶିକ ମନ୍ତ୍ରୀ ଆବାସ ଅରଘାଚି, ଇରାନର କେନ୍ଦ୍ରୀୟ ବ୍ୟାଙ୍କ ଏବଂ ତୈଳ କ୍ଷେତ୍ର ଅଧିକାରୀ ଏହି ପ୍ରତିନିଧିମଣ୍ଡଳରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ଆଲୋଚନା ଗତ ଶୁକ୍ରବାରଠାରୁ ଆରମ୍ଭ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲେ ମଧ୍ୟ ଲେବାନନରେ ସଂଘର୍ଷ ବୃଦ୍ଧିକୁ ଦୃଷ୍ଟି ରଖି ଆଲୋଚନାରେ ଇରାନ ପ୍ରତିନିଧିମଣ୍ଡଳୀ ଅଂଶଗ୍ରହଣକୁ ବାତିଲ କରିଥିଲା। ଶ୍ରୀଲଙ୍କାର ଦାମ୍ବୁଲାଠାରେ ପୁରୁଷ ବର୍ଗ ଭାରତ ଏ ଏବଂ ଶ୍ରୀଲଙ୍କା ଏ ମଧ୍ୟରେ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜ୍ର ଫାଇନାଲ୍ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଏ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ୍ ହରାଇ 377 ରନ୍ ସଂଗ୍ରହ କରିଛି। ଯୋଗ ହେଉଛି ଭାରତୀୟ ମହାନ ପରମ୍ପରାର ଏକ ପ୍ରତୀକ କହିଲେ ରାଷ୍ଟ୍ରପତି। କୋଲକାତାଠାରେ ଆନ୍ତର୍ଜାତିକ ଯୋଗ ଦିବସ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ କହିଲେ, ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜକୁ କୋଲକାତାଠାରେ ଭାରତୀୟ ନୌସେନାରେ ସାମିଲ କଲେ ପ୍ରଧାନମନ୍ତ୍ରୀ। ମାନସିକ ଚାପମୁକ୍ତ ହୋଇ ନିଟ୍ ୟୁଜି ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଶିକ୍ଷାମନ୍ତ୍ରୀ। ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡରେ ପହଞ୍ଚିଲେ ଆମେରିକା ଓ ଇରାନର ପ୍ରତିନିଧିମଣ୍ଡଳୀ ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଭାରତ ଓ ଶ୍ରୀଲଙ୍କା ଏ ମଧ୍ୟରେ ଚାଲିଛି ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ନରେଶ ମାଗୋ ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Prime Minister Narendra Modi emphasizes yoga's role in providing pathway from mental to physical wellness. Leads the national observance of 12th International Day of Yoga in Kolkata. Prime Minister Modi commissions 3 indigenously built Indian Navy platforms in Kolkata, says special steps being taken to enhance domestic defense production capacity. NEET UG re-examination underway at over 5,000 centers across the country and 14 centers abroad amid tight security. U.S. Vice President J.D. Vance and Iranian Parliament Speaker M.B. Ghalibaf arrive in Switzerland to hold peace talks as Tehran closes Strait of Hormuz again. IMD forecast extremely heavy rainfall over North Bengal and Sikkim today. And in cricket, India have set a target of 378 runs for Sri Lanka in final match of Tri-Nation A series in Dambulla, where Vaibhav Suryavanshi smashes fastest half century of List A format in just 11 balls. Prime Minister Narendra Modi today emphasized yoga's role in providing pathway from mental wellness to physical wellness. The Prime Minister said this while leading the nation in observing the International Day of Yoga from Kolkata's Red Road. Participating in the Common Yoga Protocol session this morning, Mr. Modi performed yoga alongside thousands of practitioners at the iconic venue.
2: Yoga keval hamare sharirik swasth par hi focus nahi karta. Yoga manasik swasth se sharirik swasth ka marg dikhata hai. Isliye योग के विषय में युक्त चेष्टस्य कर्मसु कहा गया है। यानी हमें क्या करना चाहिए, क्या नहीं करना

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, କୋଲକାତାର ରେଡ୍ ରୋଡ୍ ଠାରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ, କହିଲେ ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ରାୟଗଡ଼ା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଲେ ପୁଲିସ ମହାନିର୍ଦ୍ଦେଶକ, ଏବଂ ଆଜି ଅନୁଷ୍ଠିତ ହେଉଛି ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ଦ୍ୱାଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଉଛି। ସୁସ୍ଥ ଆୟୁ ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିବସରେ ସଚେତନତା ସୃଷ୍ଟି କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ କିମ୍ବା ଏହା କୌଣସି ବୟସ ବର୍ଗ ମଧ୍ୟରେ ସୀମିତ ନୁହେଁ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ, ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଲ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ, ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ, ପୁରା ବିଶ୍ୱ ଏକ ଦୂସରେ ସେ ଜୁଡ଼ା ହୁଆ ନଜର ଆ ରହା।
1: ସୂଚନା ଅନୁଯାୟୀ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ବୟସ୍କ, ଯୁବ ଓ ଛାତ୍ର ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ମାଝି କହିଛନ୍ତି, ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଛଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
3: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନେଉଛନ୍ତି।
1: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହ ଯୋଗାଭ୍ୟାସ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଯୋଗ ଶରୀର, ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଏକ ଶ୍ରେଷ୍ଠ ମାଧ୍ୟମ। ଏହା ନିରନ୍ତର ଭାବେ ମଣିଷକୁ ଏକ ସୁସ୍ଥ ଜୀବନ ଦିଗରେ ଅଗ୍ରସର କରାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ରେ ଅନୁଷ୍ଠିତ ସ୍ୱତନ୍ତ୍ର ଯୋଗ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମସ୍ତଙ୍କୁ ଯୋଗକୁ ଜୀବନର ଅଂଶ ରୂପେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆରେ ଅନୁଷ୍ଠିତ ଯୋଗ ଦିବସ କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଶରୀର ଓ ମନକୁ ସୁସ୍ଥ ରଖିବା ସହ ମାନସିକ କୁବିଚାରକୁ ଦମନ କରିବାରେ ଯୋଗ ସହାୟକ ହୋଇଥାଏ ବୋଲି କହିଥିଲେ। ଝାରସୁଗୁଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇଥିଲେ। ଖୋର୍ଦ୍ଧାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ

ଯୋଗ ଶାରୀରିକ ସୁସ୍ଥତାକୁ ବଜାୟ ରଖିଥାଏ ବୋଲି କହିଥିଲେ। ଢେଙ୍କାନାଳରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦିବସ ପାଳନର ନେତୃତ୍ୱ ନେଇଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଶହ ଶହ ଜନସାଧାରଣ ଅଂଶଗ୍ରହଣ କରିଥିଲେ। ସମ୍ବଲପୁର, ବୌଦ୍ଧ, ରାୟଗଡ଼ା, ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଉତ୍ସାହର ସହ ଯୋଗ ଦିବସ ପାଳିତ ହୋଇଯାଇଛି। ଆକାଶବାଣୀ କଟକ କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ଏଥିରେ କାର୍ଯ୍ୟାଳୟର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ମାମଲାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଖୁରାନିଆ ମହିଳା ବିରୋଧୀ ଅପରାଧ ଶାଖାକୁ ଏନେଇ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଶ୍ରୀ ଖୁରାନିଆ କହିଛନ୍ତି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ କରିବ। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ପୂର୍ବରୁ ଭିଡ଼ ହିଂସାର ଶିକାର ହୋଇଥିବା ଯୁବକ ଯୁବତୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ଏପର୍ଯ୍ୟନ୍ତ ଏହି ମାମଲାରେ 23 ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହେଉଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମାନସିକ ଭାବେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାର୍ଥୀମାନଙ୍କ ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବାଠାରୁ ଆରମ୍ଭ କରି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଉଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନାରେ ସମନ୍ୱୟ ରକ୍ଷା କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ରକୁ ନେବା ଆଣିବା ଲାଗି ମାଗଣା ବସ୍ ଚଳାଚଳ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାରେ ସ୍କୁଲ ଛୁଟି ଅବଧିକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟ କେତେକ ସ୍ଥାନରେ ସକାଳୁଆ ସ୍କୁଲ କରାଯାଉଛି। ନୂଆପଡ଼ା ଜିଲ୍ଲାରେ ପୂର୍ବରୁ ଆସନ୍ତାକାଲି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା, ତେବେ ଏହାକୁ 25 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ୍ ଖଣିରେ ଖନନ ନିମନ୍ତେ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସମ୍ପୃକ୍ତ ଖଣିରୁ 3.6 ନିୟୁତରୁ 6 ନିୟୁତ ପର୍ଯ୍ୟନ୍ତ ବକ୍ସାଇଟ୍ ଖନନ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜନଶୁଣାଣିରେ ସ୍ଥାନୀୟ ଜନସାଧାରଣ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ। ପ୍ରଭାବିତ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜନଶୁଣାଣିରୁ ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅଧୀନରେ ଅନୁସୂଚିତ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁସୂଚିତ ଜାତି ଜନଜାତି ବିଭାଗର ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସାଂସଦ ଶ୍ରୀ ମାଝୀ କହିଥିଲେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲାର ସମସ୍ତ 10 ବ୍ଲକରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଉଛି। କେନ୍ଦ୍ର ସରକାରଙ୍କ 12 ଏବଂ ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ଓ ତୁମ୍ବାଲାଠାରେ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଯୁକ୍ତ 2 ଶ୍ରେଣୀରେ ନାମଲେଖା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ଚଳିତ ମାସ 30 ସୁଦ୍ଧା ଆଶାୟୀ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଥିବା 2,575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ। ଆଜି ସୁଦ୍ଧା 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବା ଜଣାପଡ଼ିଛି। ରାଜ୍ୟରେ ଯୁକ୍ତ 2 କଳା ଶ୍ରେଣୀରେ 3,38,258 ଆସନ ଥିବାବେଳେ ବିଜ୍ଞାନରେ 1,93,770, ବାଣିଜ୍ୟରେ 43,832, ସଂସ୍କୃତରେ 13,712 ଓ ଧନ୍ଦାମୂଳକ ଶିକ୍ଷାରେ 10,684 ଆସନ ରହିଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାବେଳେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: சுனத்தில் விவித பாரதி கரிச்சிக்கிறோமா. ஆகாஷ்வாணி பலங்கீர் ଆମକେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଟ୍ଜ ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ସଂକୀର୍ତ୍ତନ ପରିବେଷଣ କରୁଛନ୍ତି ପ୍ରକାଶ ଚନ୍ଦ୍ର ଥନାପତି ଓ ସାଥୀ। ସେମାନେ ହେଲେ ଟିକୁ ନନ୍ଦ, ବିଶି ନାକ, ଦିଲୀପ ଦୀପ, ମାନ ସିଂ, ଅରବିନ୍ଦ, ବାଳକୃଷ୍ଣ, ଜପ, ଜନ୍ମ, ସିମାଇ ଏବଂ ଅଶୋକ। ଲୋକଗୀତରେ ଶୁଣନ୍ତୁ ସଂକୀର୍ତ୍ତନ।
1: ବୃନ୍ଦାବନ ବିହାରୀ ଲାଲ କି, ରାଧା ମାଧବ କି, ଗୌର ନିତାଇ କି, କୀର୍ତ୍ତନ ମଣ୍ଡଳୀ କି, ବୋଲୋ ପ୍ରେମ ସେ।

0: मन प्यारी लाल की
1: जय।
0: बोलो प्रेम से
1: हरि बोल।
2: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣୁଥିଲେ ସଂକୀର୍ତ୍ତନ ପରିବେଷଣ କଲେ ପ୍ରକାଶ ଚନ୍ଦ୍ର ଧନାପତି ଓ ସାଥୀ। ସେମାନେ ଥିଲେ

ପାରମ୍ପରିକ ରଚନା ଏବଂ ବାଳକୃଷ୍ଣ ଦାସଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଶୁଣୁଛନ୍ତି ଓଡ଼ିଆ ଭକ୍ତିଗୀତ। ଏଥର କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର, ଗୀତ ରଚନା କରିଛନ୍ତି କବି ସୂର୍ଯ୍ୟ ବଳଦେବ ରଥ।

ପାରମ୍ପରିକ ରଚନାରୁ ଭିନ୍ନ ଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଶୁଣୁଥିଲେ ଓଡ଼ିଆ ଭକ୍ତିଗୀତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାଳକୃଷ୍ଣ ଦାସ। ଆକାଶବାଣୀ ବଲାଙ୍ଗୀର, ବର୍ତ୍ତମାନ ସମୟ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲ୍ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା ସ୍ୱଦେଶୀ ନିର୍ମିତ 3ଟି ଯୁଦ୍ଧ ଜାହାଜ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଏବଂ ଏନ୍ଟିଏ ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ। ଭାରତ ସମେତ ସମଗ୍ର ବିଶ୍ୱରେ ଆଜି 12ଶ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ସୁସ୍ଥ ଆୟୁ ପାଇଁ ଯୋଗ ବିଷୟବସ୍ତୁ ଆଧାରରେ ଯୋଗର ଉପକାରିତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଆଜିର ଦିନରେ ସଚେତନତା ସୃଷ୍ଟି କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆଜି କୋଲକାତାର ରେଡ୍ ରୋଡ୍ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଶ୍ରୀ ମୋଦି ଯୋଗାଭ୍ୟାସ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଥିଲେ, ଯୋଗ ନିକଟରେ ଜନସାଧାରଣ, ସମାଜ ଓ ଦେଶକୁ ଏକତ୍ର କରିବାର ଅଭୂତ ଶକ୍ତି ରହିଛି। ଯୋଗ ଜନକଲ୍ୟାଣ ସହିତ ବିଶ୍ୱ ଶାନ୍ତି ପାଇଁ ଏକ ମାର୍ଗ ବୋଲି ଶ୍ରୀ ମୋଦି କହିଥିଲେ।
1: अंतर्राष्ट्रीय योग दिवस के कारण ये दिन विश्व के सबसे बड़े सामूहिक उत्सव का दिन भी बन गया है। विश्व के अलग अलग हिस्सों से योग की एक से एक अद्भुत तस्वीरें आ रही है। हिमालय से लेकर हिंद महासागर तक, बंगाल से लेकर पश्चिम में सौराष्ट्र तक, पूरा देश योग की ऊर्जा से, चैतन्य से भरा हुआ नजर आ रहा है।
0: ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି। ଏହା ମାନସିକ ସୁସ୍ଥତା ତଥା ଶାରୀରିକ ସୁସ୍ଥତାକୁ ସନ୍ତୁଳିତ କରିବା ସହ ସକାରାତ୍ମକ ଜୀବନ ଅତିବାହିତ କରିବାରେ ସହାୟକ ହୋଇଥାଏ। ଯୋଗକୁ କେବଳ ଏକ ନିର୍ଦ୍ଦିଷ୍ଟ ଦିବସରେ ସୀମିତ ନ ରଖି ଜୀବନର ଏକ ଅଂଶ ଭାବରେ ଗ୍ରହଣ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସରକାରଙ୍କ ଦ୍ୱାରା 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଯୋଗୁଁ ଚଳିତ ବର୍ଷ ସବୁଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛି ବୋଲି ଶ୍ରୀ ମୋଦି କହିଥିଲେ। ସୂଚନା ଅନୁସାରେ 2015 ଆନ୍ତର୍ଜାତିକ ଯୋଗ ଦିବସ ପାଳନ ହେବା ଦିନଠାରୁ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମହୀଶୂର, ନ୍ୟୁୟର୍କ, ଶ୍ରୀନଗର ଏବଂ ବିଶାଖାପାଟଣାରେ ଯୋଗ ଦିବସର ନେତୃତ୍ୱ ନେଇଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ, ଯୋଗ ଏକ ପୂର୍ଣ୍ଣାଙ୍ଗ ଜୀବନ ଦର୍ଶନ ଓ ନିରୋଗ ଜୀବନଯାପନର ଏକ ସମ୍ପୂର୍ଣ୍ଣ ବିଜ୍ଞାନ। ସୁସ୍ଥ ଓ ଚାପମୁକ୍ତ ଜୀବନ ପାଇଁ ସମସ୍ତଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଆୟୁଷ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଗଜପତି, ମାଲକାନଗିରି ଏବଂ ରାୟଗଡ଼ା ଜିଲ୍ଲାରେ 3ଟି ନୂତନ ଆୟୁର୍ବେଦିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ଜଟଣୀର ବିଞ୍ଜଗିରିଠାରେ ଏକ ଅତ୍ୟାଧୁନିକ ଯୋଗ ଓ ନେଚୁରୋପାଥି ଅନୁଷ୍ଠାନ ନିର୍ମାଣ ଚାଲିଛି। ସରକାର ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଓ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କେନ୍ଦୁଝର ଧରଣୀଧର କ୍ରୀଡ଼ା ପରିସରଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ସମାରୋହରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବା ପାଇଁ ଏକ ଶପଥପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ଯୁବ ସଂଗଠକ, ଛାତ୍ରଛାତ୍ରୀ ଏବଂ ଜନପ୍ରତିନିଧି ଯୋଗାଭ୍ୟାସ କରିଥିଲେ। ଯାଜପୁର ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ଯୋଗ ଦିବସରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗ ଦେଇଥିଲେ। ଯୋଗ ଶରୀର ଓ ମନକୁ ସୁସ୍ଥ ରଖିବାରେ ସହଯୋଗ କରୁଥିବାରୁ ନିୟମିତ ଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ।
2: ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଜି ଯୋଗ ଦିବସ ସାରା ବିଶ୍ୱରେ ପାଳନ ହେଉଛି। ସେପ୍ଟେମ୍ବର ମାସରେ ସେ ଜାତିସଂଘର ଯୋଉ ବୈଠକ ହୋଇଥିଲା ସେଥିରେ ପ୍ରସ୍ତାବ ଦେଇଥିଲେ ଯେ ଯୋଗକୁ ସାରା ବିଶ୍ୱରେ ପାଳନ କରାଯାଏ। ଜାତିସଂଘରେ 177 ଦେଶ ତାକୁ ଅକୁଣ୍ଠ ସମର୍ଥନ କରିଥିଲେ। ଯୋଗ ହେଉଛି ରୋଗର

0: ଶୋଇବା ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
1: ବ୍ୟାସନଗର ପୌର ପରିଷଦ ଅନ୍ତର୍ଗତ ମଧୁସୂଦନ ନଗର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ମଧ୍ୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଏହି ଦିବସ ପାଳିତ ହୋଇଯାଇଛି। ନିରୋଗ ଶରୀର, ସୁସ୍ଥ ମନ, ବାର୍ଦ୍ଧକ୍ୟ ନିମନ୍ତେ ନିୟମିତ ଯୋଗାଭ୍ୟାସ ପ୍ରତ୍ୟେକଙ୍କ ପାଇଁ ଆବଶ୍ୟକ ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। କୋରାପୁଟ ସ୍ପୋର୍ଟସ୍ କମ୍ପ୍ଲେକ୍ସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ରଘୁରାମ ମାଛ ଯୋଗ ଦେଇଥିଲେ। ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ କଟକ ମର୍କତନଗର ସେକ୍ଟର 6 ଜୟପ୍ରକାଶ ନାରାୟଣ ପାର୍କଠାରେ ଯୋଗ ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିମଳ ପ୍ରସାଦ ଦାସଙ୍କ ସମେତ ବରିଷ୍ଠ ନାଗରିକ, ସ୍ୱେଚ୍ଛାସେବୀ, ଜନସାଧାରଣ ଯୋଗାଭ୍ୟାସ କରିଥିଲେ। କେନ୍ଦ୍ରାପଡ଼ାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ ଯୋଗଦେଇ ଭାରତର ପ୍ରାଚୀନ ଜ୍ଞାନ ପରମ୍ପରାର ଏହା ଏକ ଅମୂଲ୍ୟ ଦାନ ବୋଲି କହିଥିଲେ। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣଙ୍କ ସହିତ ଜନପ୍ରତିନିଧିମାନେ ଯୋଗାଭ୍ୟାସ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାହାଜ ନିର୍ମାଣ କ୍ଷେତ୍ରରେ ଏକ ନୂତନ ଦୃଷ୍ଟିକୋଣ ସହିତ ଭାରତ ଦ୍ରୁତ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପଶ୍ଚିମବଙ୍ଗର କୋଲକାତାରେ ଆଜି ସ୍ୱଦେଶୀ ନିର୍ମିତ 3 ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରିବା ଅବସରରେ ଶ୍ରୀ ମୋଦି କହିଛନ୍ତି, କେନ୍ଦ୍ର ସରକାର ଗତ 12 ବର୍ଷରେ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ନୀତିଗତ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ନୌସେନାରେ ଆଜି 3 ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ନୌସେନାରେ ଏହି ଯୁଦ୍ଧ ଜାହାଜଗୁଡ଼ିକ ସାମିଲ ହେବା ପରେ ଦେଶରେ ସାମୁଦ୍ରିକ କ୍ଷେତ୍ର ଅଧିକ ସୁରକ୍ଷିତ ହୋଇପାରିବ। ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କୃଷି କାର୍ଯ୍ୟକ୍ରମ ଓ ଆଗାମୀ ଖରିଫ୍ ଋତୁ ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଶ୍ରୀ ସିଂହଦେଓ କ୍ଷେତ୍ରସ୍ତରରେ ଚାଷୀଙ୍କ ସହିତ ଆଲୋଚନା ଓ ଏଲ୍ନିନୋ ଜନିତ ଅସ୍ୱାଭାବିକ ମୌସୁମୀ ପରିସ୍ଥିତିର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। କୃଷି ବିଭାଗର ଅଧିକାରୀମାନଙ୍କୁ ବିଭିନ୍ନ ପରିସ୍ଥିତିର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବା ଏବଂ ଜିଲ୍ଲା କୃଷି ଆପଦକାଳୀନ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ଶ୍ରୀ ସିଂହଦେଓ ନିର୍ଦ୍ଦେଶ ଦେଇଥିଲେ। ଚାଷ ସମୟରେ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସମୟୋଚିତ ପରାମର୍ଶ, କୃଷି ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ଓ କ୍ଷତ୍ରିୟ ସ୍ଥିତିର ନିରନ୍ତର ତଦାରଖ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ ଜିଲ୍ଲାରେ ଆଦର୍ଶ କୃଷି କ୍ଷେତ୍ର ପ୍ରତିଷ୍ଠା ପାଇଁ ଚିହ୍ନଟ ହୋଇଥିବା ଜମି ବୁଲି ଦେଖିଥିଲେ। ଏହି ପ୍ରସ୍ତାବିତ ମଡେଲ ଫାର୍ମଗୁଡ଼ିକ କୃଷି ପ୍ରଦର୍ଶନ, ଗବେଷଣା, ପ୍ରଯୁକ୍ତିବିଦ୍ୟାର ପ୍ରସାର ଏବଂ ଚାଷୀଙ୍କ ମଧ୍ୟରେ ଉନ୍ନତ ଚାଷ ପ୍ରଣାଳୀର ପ୍ରୋତ୍ସାହନ ଦିଗରେ କାର୍ଯ୍ୟ କରିବ ବୋଲି ଉପମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ଶାସନକାଳ ପୂର୍ତ୍ତି ଉପଲକ୍ଷେ ଆସନ୍ତା ବୁଧବାରଠାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ବିକଶିତ ଓଡ଼ିଶା ପାଇଁ ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଭବିଷ୍ୟତ ବିଷୟବସ୍ତୁ ଆଧାରରେ ଏହାର ଆୟୋଜନ କରାଯିବ। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ପୌରପାଳିକା ଟାଉନ୍ହଲ୍ଠାରେ ଅପରାହ୍ନ ସମୟରେ ଆରମ୍ଭ ହେବ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ନାଗରିକଙ୍କ ସହିତ ସମ୍ପର୍କକୁ ଅଧିକ ସୁଦୃଢ଼, ସହରୀ ବିକାଶ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତାର ପ୍ରଦର୍ଶନ ଏବଂ ରାଜ୍ୟର ସହରାଞ୍ଚଳ ଭବିଷ୍ୟତକୁ ସମୃଦ୍ଧ କରିବାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଏହି ଅବସରରେ ପାନୀୟ ଜଳ ଯୋଗାଣ, ଗୃହ ନିର୍ମାଣ, ପରିମଳ, ସାଧାରଣ ପରିବହନ, ମେଟ୍ରୋ ଭିଜନ ଏବଂ ଡିଜିଟାଲ୍ ଶାସନ କ୍ଷେତ୍ରରେ ହାସଲ ହୋଇଥିବା ସଫଳତାକୁ ନେଇ ଏକ ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ। କାର୍ଯ୍ୟକ୍ରମର ସୁଚାରୁ ରୂପାୟନ ପାଇଁ ସମସ୍ତ ମହାନଗର ନିଗମ କମିଶନର ଏବଂ ନିର୍ବାହୀ ଅଧିକାରୀଙ୍କୁ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆଜି ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷା ଅପରାହ୍ନ 2:00 ଆରମ୍ଭ ହୋଇଥିବା ବେଳେ 5:15 ପର୍ଯ୍ୟନ୍ତ ଚାଲିଥିଲା। ଦେଶର 551 ସହରରେ 5,454 ପରୀକ୍ଷା କେନ୍ଦ୍ର ସମେତ ବିଦେଶର 14 ସହରରେ 22,00,000 ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ସୂଚନା ଅନୁଯାୟୀ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରରେ ପ୍ରାୟ 57,000 ଛାତ୍ରଛାତ୍ରୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେଇଥିବା ଜଣାପଡ଼ିଛି। ଏହି ପରୀକ୍ଷାକୁ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ଗତକାଲି ଦେଶବ୍ୟାପୀ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଥିଲା। ନିଟ୍ ୟୁଜି ପରୀକ୍ଷା ପାଇଁ 2,00,000 ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ଚିହ୍ନଟୀକରଣ ପ୍ରକ୍ରିୟା ବ୍ୟବସ୍ଥା କରାଯାଇଥିଲା। ଜନକଲ୍ୟାଣ ଓ ବିଶ୍ୱଶାନ୍ତି ପାଇଁ ଯୋଗ ଏକ ମାର୍ଗ, ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ କହିଲେ ପ୍ରଧାନମନ୍ତ୍ରୀ। ଭାରତୀୟ ନୌସେନାରେ ସାମିଲ ହେଲା

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର। ପହିଲା ମୁଖିଆ ଖବର। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସର ନେଲେ ନେତୃତ୍ୱ। ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏବେ 24 ତାରିଖନୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ। ଆଉ ଶାନ୍ତି ଶୃଙ୍ଖଳାତି ସରିଲା ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା। ଭାରତ ସହିତ ସାରା ପୃଥିବୀନ ଆଜି 12 ନମ୍ବର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ସୁସ୍ଥ ଆୟୁ ଲାଗି ଯୋଗ ପ୍ରସଙ୍ଗ ଆଧାରଥି ଯୋଗର ଉପକାରିତା ବାଦେ ଭିନ୍ ଭିନ୍ କାର୍ଯ୍ୟକ୍ରମ ଜରିଆ ଆଜିର ଦିନେ ଲୋକ ସଚେତନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି କୋଲକାତା ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗାଭ୍ୟାସ କରବାର ସହିତ ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି କହିଛନ୍, ଯୋଗ ଖାଲି ଶାରୀରିକ ବ୍ୟାୟାମ ନୁହେଁ କି କେନ୍ସି ବର୍ଗଥି ସୀମିତ ନୁହେଁ। ସେ ଯୋଗ ହେଉଛେ ମାନବୀୟ ଚେତନାର ସଶକ୍ତ ରୂପ। ଇଟା ମାନସିକ ସୁସ୍ଥତାର ଶାରୀରିକ ସୁସ୍ଥତାକେ ସନ୍ତୁଳିତ କରବାର ସହିତ ସକାରାତ୍ମକ ଜୀବନ ବିତାବାର ଲାଗି ସାହାଯ୍ୟ କର୍ସି। ଯୋଗକେ ଖାଲି ଗୋଟେ ଧାରିଜ ଦିନେ ସୀମିତ ନାଇଁ ରଖିକିରି ଜୀବନର ଗୋଟେ ଅଂଶ ବନାବାର ଦରକାର ବୋଲିକରି ପ୍ରଧାନମନ୍ତ୍ରୀ କହିଛନ୍। ସରକାରଙ୍କ ତରଫୁ 100 ଦିନିଆ ଅନ୍ଲାଇନ୍ ଯୋଗ ପ୍ରଶିକ୍ଷଣ ଲାଗି ଚଲତି ବଛର ଫି ଦିନ ଯୋଗ ସ୍ଲୋଗାନ ଲୋକପ୍ରିୟ ହୋଇପାରିଛେ ବୋଲି ଶ୍ରୀ ମୋଦି କହିଛନ୍।
1: ଭାରତ ମେଁ ହିମାଳୟ ସେ ଲେକର ହିନ୍ଦ ମହାସାଗର ତକ ପୂର୍ବୋତ୍ତର ଔର ପୂରବ ମେଁ ବଙ୍ଗାଲ ସେ ଲେକର ପଶ୍ଚିମ ମେଁ ସୌରାଷ୍ଟ୍ର ତକ ପୁରା ଦେଶ ଯୋଗ କି ଉର୍ଜା ସେ ଚୈତନ୍ୟ ସେ ଭରା ହୁଆ ନଜର ଆ ରହା ହୈ। ପୁରା ଦେଶ ପୁରା ବିଶ୍ୱ ଏକ ଦୂସରେ ସେ ଜୁଡା ହୁଆ ନଜର ଆ ରହା ହୈ।

0: ଇନ ଜଣାଇ ପାରେ ଯେଉଁ 2015 ମସିହାନୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାର ଦିନ ପ୍ରଧାନମନ୍ତ୍ରୀ ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ମୈଶୂର, ନ୍ୟୁୟର୍କ, ଶ୍ରୀନଗର ଓ ବିଶାଖାପାଟନମ୍ରୁ ଯୋଗ ଦିବସର ନେତୃତ୍ୱ ନେଇଛନ୍। ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଆଜି ସାରା ଦେଶେ 100ଟା ପ୍ରତୀକାତ୍ମକ ଜାଗାନୁ ଖାସ୍ ଯୋଗ ଦିବସ ସମାରୋହ ଆୟୋଜନ କରାଯାଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ହୋଇଥିବା ଯୋଗ ଦିବସ କାର୍ଯ୍ୟକ୍ରମ ଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁସ୍ଥ ଆର୍ ଚାପମୁକ୍ତ ଜୀବନ ଲାଗି ବୟସ୍କ ଯୁବାର ଛାତ୍ର ସମକୁ ନିୟମିତ ଯୋଗ କରବାର୍ ଲାଗି ଆହ୍ୱାନ ଦେଇଛନ୍। ଆୟୁଷ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାକେ ଏତକା ବରକସ୍ କରବାର୍ ଲାଗି ଗଜପତି, ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନ 3ଟା ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା କରାଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଜଟଣୀର ବିଞ୍ଝଗିରିଠାରେ ଗୋଟିଏ ଅତ୍ୟାଧୁନିକ ଯୋଗ ଆର୍ ନେଚୁରୋପାଥି ଅନୁଷ୍ଠାନ ବନା ଚାଲିଛେ। ସରକାର ଯୋଗକେ ବିଦ୍ୟାଳୟ ପାଠ୍ୟକ୍ରମ ଆର୍ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଥି ସାମିଲ କରବାର୍କେ ପଦକ୍ଷେପ ନଉଛନ୍ ବୋଲିକିରି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍।
1: ଯୋଗକୁ ଲୋକପ୍ରିୟ କରୁଛୁ ଓ ଏହାକୁ ନେଇ ବ୍ୟାପକ ଭାବରେ ବିଭିନ୍ନ ଅଞ୍ଚଳରେ ଏହାକୁ ସଚେତନତା ମଧ୍ୟ କରାଯାଉଛି। ଆମେ ଯୋଗକୁ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ପଦକ୍ଷେପ ଆଗାମୀ ଦିନରେ ନଉଛନ୍ତି।
0: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସାଉଥ୍ କ୍ୟାମ୍ପସ୍ଠାରେ ଶିକ୍ଷକ ଆର୍ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଯୋଗାଭ୍ୟାସ କରିଛନ୍। ଶ୍ରୀ ପ୍ରଧାନ କହିଛନ୍, ଯୋଗ ଶରୀର, ମନ ଆର୍ ଆତ୍ମା ଭିତରେ ତାଲମେଲ ରଖବାର୍ ଥି ଗୋଟେ ଶ୍ରେଷ୍ଠ ମାଧ୍ୟମ ଏ। ଇଟା ନିରନ୍ତର ଭାବେ ମନୁଷ୍ୟକେ ଗୋଟେ ସୁସ୍ଥ ଜୀବନ ଦିଗେ ଆଗ୍କେ ନେସି। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଯୋଗାଭ୍ୟାସର ଗୁରୁତ୍ୱ ବାବଦେ ଲୋକ ସଚେତନ କରବାର୍ ଲାଗି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ନୁ ହୋଇଥିବା ଖାସ୍ କାର୍ଯ୍ୟକ୍ରମ ଥି ଯୋଗ ଦେଇକରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗାଭ୍ୟାସ କରିଥିଲେ। ଶ୍ରୀମତୀ ପରିଡ଼ା ସମକୁ ଯୋଗକେ ନିଜର ଜୀବନର ଅଂଶ ହିସାବେ ଗ୍ରହଣ କରବାର୍ ଲାଗି ପରାମର୍ଶ ଦେଇଥିଲେ। ସମ୍ବଲପୁର ମହାନଦୀ ରିଙ୍ଗରୋଡ଼ ଆଲତି ଘାଟନୁ କ୍ରୀଡ଼ା ଆର୍ ଯୁବସେବା ବିଭାଗ, ଜିଲ୍ଲା ପ୍ରଶାସନ ଆର୍ ଯୁବ ମହୋତ୍ସବ ସମିତି ତରଫରୁ ସାମୁହିକ ଯୋଗ କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମ ଥି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୁଲିସ ଆଇଜି, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇକରି ଯୋଗାଭ୍ୟାସ କରିଛନ୍। ଝାରସୁଗୁଡ଼ାଠାରେ ହୋଇଥିବା ଯୋଗ ଦିବସ ସମାରୋହ ଥି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଫି ଦିନ ଯୋଗ କରବାର ସହିତ ଏଇଟାକେ ଗୋଟେ ଜନ ଆନ୍ଦୋଳନ କରବାର ଲାଗି ଆହ୍ୱାନ ଦେଇଛନ୍। ଏ ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ବିଲ୍ ସାମିଲ ହୋଇଥିଲେ। ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ରୁ ଯୋଗ ଦିବସ ସମାରୋହ ଥି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇଥିଲେ। ସୁବର୍ଣ୍ଣପୁରଠାରେ ଜିଲ୍ଲା ପ୍ରଶାସନ ତରଫରୁ ଟାଉନ୍ ହଲ୍ ଯୋଗ ଦିବସ କାର୍ଯ୍ୟକ୍ରମ ଥି ବିଧାୟକ ରଘୁନାଥ ଜଗଦଲାଙ୍କ ସହିତ ଅଲଗା ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ହୋଇଥିବା ଜିଲ୍ଲାସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଥି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ସେନ୍ତା ବରଗଡ଼ ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ୍ରେ ହୋଇଥିବାର ଜିଲ୍ଲାସ୍ତରୀୟ ସାମୁହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଥି ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲା ଇଣ୍ଡୋର ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଯୋଗ ଦିବସ ସମାରୋହ ଥି ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗ ଦେଇକରି ଏ ବଛରର ବାର୍ତ୍ତା ଉପରେ ଜୋର ଦେଇଥିଲେ। ବୌଦ୍ଧ ଷ୍ଟାଡିୟମ୍ଠାରେ ହୋଇଥିବା ଯୋଗାଭ୍ୟାସ ସମାରୋହ ଥି ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଆର୍ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ସେନ୍ତା କଳାହାଣ୍ଡି ଜିଲ୍ଲା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। 12 ନମ୍ବର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ପଶ୍ଚିମ ଓଡ଼ିଶାର ଗାଁନୁ ସହର ତକ ସବୁଆଡ଼େ ଯୋଗାଭ୍ୟାସ କାର୍ଯ୍ୟକ୍ରମମାନ ହୋଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାରଙ୍କ 2 ବର୍ଷର ପୂର୍ତ୍ତି ଅବସରରେ ଏବେ 24 ତାରିଖ ସାରା ରାଜ୍ୟ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫରୁ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ୍ କରବାର୍, ସହରୀ ବିକାଶର ସଫଳତା ପ୍ରଦର୍ଶନ ଆର୍ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଟାଉନ୍ ହଲ୍ଠାରେ ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ହେବା। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆର୍ ଏନ୍ଏସିମାନଙ୍କେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ଏ ବିଷୟବସ୍ତୁ ଉପରେ ଆଧାରିତ ଅଭିଯାନ ଥି ପିଇବାର ପାନ, ପରିମଳ, ଘର, ପରିବହନ ଆର୍ ଡିଜିଟାଲ ଶାସନ କ୍ଷେତ୍ରର ଅଗ୍ରଗତି ପ୍ରଦର୍ଶିତ ହେବା। ରାଜ୍ୟ ହେଉଥିବାର ଖରା ଗରମକେ ନଜର ଥି ରଖିକରି କେତେଟା ଜିଲ୍ଲାନ ସ୍କୁଲ ଛୁଟି ସମୟକେ ଏବେ କାଲି ତକ ବଢ଼ାଯାଇଛି। କେତେଟା ଜାଗାନ ସକାଳୁଆ ସ୍କୁଲ ଭିଲ୍ କରାଯାଇଛି। ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଏବେ କାଲିଠାନୁ 25 ତାରିଖ ତକ ସକାଳ 6:30-10:30 ତକ ସ୍କୁଲ ଖୋଲା ରଖବାରକେ ବିଜ୍ଞପ୍ତି ବାହାରିଛି। ସୁବର୍ଣ୍ଣପୁର ଜିଲ୍ଲାନୁ ଏବେ କାଲିଠାନୁ ପରବର୍ତ୍ତୀ ଆଦେଶ ତକ ସକାଳ ବେଳା ସ୍କୁଲ କରବାରକେ ଜିଲ୍ଲାପାଳଙ୍କ ତରଫରୁ ବିଜ୍ଞପ୍ତି ବାହାରିଛି। ନୂଆପଡ଼ା ଜିଲ୍ଲାନୁ ଆଘନୁ ଆଇବା କାଲି ତକ ସକାଳ ସ୍କୁଲ କରବାର ଲାଗି ନିର୍ଦ୍ଦେଶ ଦିଆଯାଇଛି।

ଦିଆଯାଇଥିଲା। ଏହାଦେଇତାକେ 25 ତାରିଖ ତକ ବଢ଼ାଯାଇଛେ ବୋଲି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ବାହାରିଛେ। ରାଜ୍ୟ ଯୁକ୍ତ 2 ଶ୍ରେଣୀ ଥି ନାଁ ଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ଏ ମାସର 30 ତାରିଖ ତକ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ ଥି ଆବେଦନ କରିପାରିବେ। ସୂଚନା ଅନୁସାରେ ରାଜ୍ୟ ଥିବା 2575 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟନୁ କଳା ବାଣିଜ୍ୟ ବିଜ୍ଞାନ ସଂସ୍କୃତ ଆର୍ ଧନ୍ଦାମୂଳକ ଶିକ୍ଷାର୍ଥି ଛାତ୍ରଛାତ୍ରୀମାନେ ନାଁ ଲେଖାବାର ଲାଗି ଆବେଦନ କରିପାରିବେ। ଆଜ ତକ 4,04,515 ଜଣ ଛାତ୍ରଛାତ୍ରୀ ଏଥିଲାଗି ଆବେଦନ କରିଥିବାର ସୂଚନା ମିଳିଛି। ରାଜ୍ୟ ଯୁକ୍ତ 2 କଳା ଶ୍ରେଣୀ ଥି 3,38,258 ଆସନ ଥିଲାବେଳେ ବିଜ୍ଞାନ ଥି 1,93,717, ବାଣିଜ୍ୟ ଥି 43,832, ସଂସ୍କୃତ ଥି 13,712 ଆର୍ ଧନ୍ଦାମୂଳକ ଶିକ୍ଷା ଥି 10,684 ଆସନ ରହିଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ତରଫରୁ ପରିଚାଳିତ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଆଜି ହୋଇଯାଇଛି। ପରୀକ୍ଷା ଦୁଇପହର 2 ବଜୁ ମୂଲ ହୋଇକରି ଉପରବେଳା 5:15 ସରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ଲାଗି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି ମାନସିକ ଭାବେ ଚାପମୁକ୍ତ ହୋଇକରି ପରୀକ୍ଷା ଦେବା ଲାଗି ପରାମର୍ଶ ଦେଇଥିଲେ। ପରୀକ୍ଷାର୍ଥୀମାନଙ୍କର ପରୀକ୍ଷା କେନ୍ଦ୍ର ଭିତରକେ ଯିବାରୁ ପରୀକ୍ଷା ଶେଷ ହେବାର ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦେଶର 551 ସହରନୁ 5,540 କେନ୍ଦ୍ର ଆର୍ ବିଦେଶର 14 ସହରନୁ 22 ଲକ୍ଷ ଏତକା ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍। ସୂଚନା ଅନୁସାରେ ଓଡ଼ିଶାର 27 ସହରରେ 132 ପରୀକ୍ଷା କେନ୍ଦ୍ରନୁ ପାଖାପାଖି 57,000 ଛାତ୍ରଛାତ୍ରୀ ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା ଦେଇଛନ୍। ପରୀକ୍ଷା ଲାଗି 2 ଲକ୍ଷ ଏତକା କର୍ମଚାରୀ ନିୟୋଜିତ କରାଯାଇଥିବା ବେଳେ ଆଧାର ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ବି କରାଯାଇଥିଲା। ପରୀକ୍ଷା ପରିଚାଳନାଥି ତାଲମେଲ ରଖବାର ଲାଗି ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷା କେନ୍ଦ୍ରକେ ନିଆଁ କରବାର ଲାଗି ମାହାଲିଆ ବସ୍ ସେବା ଚଳାଚଳ କରିଥିଲେ। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶାଖୀ ପ୍ରଭାବ ଥି ଭିନ୍ ଭିନ୍ ଜିଲ୍ଲାନୁ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏତାର ସହାୟତାରେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କର ସହାୟତାରେ ରାଜ୍ୟର 22 ଜିଲ୍ଲାନୁ ଧୁକାଗଡ୍ଡି ଚଡ଼କ ମାରିକରି ବର୍ଷା ହେବା ବୋଲିକରି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଜ ପିତୃଦିବସ। ଆମର ଭାରତୀୟ ସଂସ୍କୃତି ଥି ପରିବାରର ପିତାଙ୍କୁ ସବୁଠାରୁ ଉଚ୍ଚ ଆସନ ଦିଆଯାଇଛି। ବାପାମାନଙ୍କୁ ସମ୍ମାନ ଜଣାଇକରି ଫି ବଛର ଜୁନ୍ 3 ରବିବାରକେ ପିତୃଦିବସ ଭାବେ ପାଳନ କରାଯାଏସି। ମା ପୃଥିବୀ ହେଲେ ପିତା ହେଉଛନ୍ତି ଆକାଶ। ଜଣେ ଛୁଆ ହିଁ ତା ବାପାକେ ଆଦର୍ଶ ଭାବେ ଦେଖିଥିସି। ଶେଷ ମୁଖ୍ୟ ଖବର ଫେରଘାଏ। ଯୋଗ ହେଉଛି ମାନବୀୟ ଚେତନାର ସଶକ୍ତ ଅଭିବ୍ୟକ୍ତି କହିଲେ ପ୍ରଧାନମନ୍ତ୍ରୀ। କୋଲକାତାର ରେଡ୍ ରୋଡ୍ନୁ ଆନ୍ତର୍ଜାତୀୟ ଯୋଗ ଦିବସରେ ନେଲେ ନେତୃତ୍ୱ। ଗଜପତି ମାଲକାନଗିରି ଆର୍ ରାୟଗଡ଼ା ଜିଲ୍ଲାନୁ ଆୟୁର୍ବେଦିକ ମେଡିକାଲ କଲେଜ ସ୍ଥାପନା ଲାଗି ସରକାରଙ୍କ ନିଷ୍ପତ୍ତି। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ଏବେ 24 ତାରିଖନୁ ସାରା ରାଜ୍ୟ ହେବା ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ଆର୍ ଶାନ୍ତି ଶୃଙ୍ଖଳାଥି ସରିଲା ନିଟ୍ UG ପୁନଃ ପ୍ରବେଶିକା ପରୀକ୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର. ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି. ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ. ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ. ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ. ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ. ଏବଂ ଶ୍ରୀଲଙ୍କାର ତାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟପ୍ରଦେଶର ଜବଲପୁରଠାରେ ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ବିଭିନ୍ନ ବିଭାଗର କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି. ଉତ୍ସବରେ ମଧ୍ୟପ୍ରଦେଶ ରାଜ୍ୟପାଳ ତଥା କୁଳାଧିପତି ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାର ଯୋଗଦେଇଥିଲେ. ଏହି ଅବସରରେ ରାଷ୍ଟ୍ରପତି ଉଦ୍ବୋଧନ ଦେଇ କହିଛନ୍ତି, ରାଣୀ ଦୁର୍ଗାବତୀଙ୍କ ନାମରେ ନାମିତ ଏହି ବିଶ୍ୱବିଦ୍ୟାଳୟ ସାହସ ବୀରତ୍ୱର ପ୍ରତୀକକୁ ସୂଚାଉଛି. ରାଣୀ ଦୁର୍ଗାବତୀ ସର୍ବଦା ଭାରତୀୟ ମହିଳାଙ୍କୁ ଆଗାମୀ ପିଢ଼ି ଲାଗି ପ୍ରୋତ୍ସାହିତ କରୁଥିଲେ ବୋଲି ସେ କହିଛନ୍ତି. ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ବିଶ୍ୱବିଦ୍ୟାଳୟ ଚତୁଃପାର୍ଶ୍ୱ ଅଞ୍ଚଳରେ ବହୁସଂଖ୍ୟକ ଜନଜାତି ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି. ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ ସଶକ୍ତ କରିବା ଦିଗରେ ବିଭିନ୍ନ କାର୍ଯ୍ୟ ହାତକୁ ନେବା ଲାଗି ସେ ବିଶ୍ୱବିଦ୍ୟାଳୟ ସହ ସଂଶ୍ଲିଷ୍ଟ ବ୍ୟକ୍ତିମାନଙ୍କୁ ଆହ୍ୱାନ ଦେଇଛନ୍ତି. ଜନଜାତି ସମ୍ପ୍ରଦାୟର ଲୋକମାନେ ବିଶେଷ କରି ସ୍ୱାଭିମାନୀ, ସେମାନେ ସେମାନଙ୍କ ସମସ୍ୟା ମୁକ୍ତ ଭାବରେ କହିପାରିନଥାନ୍ତି. ଏହି ପରିସ୍ଥିତିରେ ଶିକ୍ଷିତ ଯୁବବର୍ଗ ସେମାନଙ୍କ ଗ୍ରାମ ଓ ସମ୍ପ୍ରଦାୟର ଲୋକଙ୍କ ସହ ଯୋଗାଯୋଗରେ ରହି ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସୁଯୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଉଚିତ ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି.
1: ରାଣୀ ଦୁର୍ଗାବତୀ ଭାରତ କେ ନାରୀ ଶକ୍ତି କେ ଶୌର୍ଯ୍ୟ କେ ପ୍ରତି ୱେ ସଦୈବ ନାରୀ ଶକ୍ତି କେ ଲିଏ ପ୍ରେରଣା କେ ସ୍ରୋତ ରହେଙ୍ଗି। ଇସ୍ ବିଶ୍ୱବିଦ୍ୟାଳୟ କେ ଆସପାସ କେ କ୍ଷେତ୍ର ମେ ଜନଜାତି ଓ ବନବାସୀ ସଂସ୍କୃତି କି ପ୍ରଚୁର ଉପସ୍ଥିତି ହେ। ଇସ୍ ବିଶ୍ୱବିଦ୍ୟାଳୟ ସେ ଯୋଡେ ରାଣୀ ଦୁର୍ଗାବତୀ କେ ନାମ କି ସାର୍ଥକତା ସଭି ସିଦ୍ଧ ହୋଗି ଯୋ ସଭି ଭାଗିଦାରୀ ଜନଜାତୀୟ ସମାଜ ଅର୍ ବଞ୍ଚିତ ତଥା ପିଛଡ଼ା ବର୍ଗ ବିଶେଷକର ଇନ୍ ବର୍ଗ କି ବେଟିଓଁ କି ସଶକ୍ତିକରଣ କେ ଲିଏ ପ୍ରୟାସ କରେ।
0: 2047 ମସିହା ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ ପାଇଁ ବିକାଶ ସମାଜର ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଉଭୟ ବ୍ୟକ୍ତିବିଶେଷ ଏବଂ ସମାଜର ବିକାଶ ପାଇଁ ଶିକ୍ଷା ହେଉଛି ପ୍ରମୁଖ ଅସ୍ତ୍ର ବୋଲି ଶ୍ରୀମତୀ ମୁର୍ମୁ ଏହି ମର୍ମରେ କହିଛନ୍ତି। ଏଣୁ ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିରନ୍ତର ଉଦ୍ୟମ ଜାରି ରହିବା ଉଚିତ ବୋଲି ରାଷ୍ଟ୍ରପତି କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରିବେ। ସେଠାରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର୍ସ ଏବଂ ହ ପାର୍କର କ୍ଷେତ୍ରୀୟ ଦଳର ସଦସ୍ୟମାନଙ୍କ ସହ ରାଷ୍ଟ୍ରପତି ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ ଆଜି ସମଗ୍ର ଦେଶ ତଥା ଦେଶ ବାହାରେ ମଧ୍ୟ ପାଳିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ସୁସ୍ଥ ଆୟୁ ପାଇଁ ଯୋଗ। ଯୋଗରେ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଉପକାରିତା ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଇଛି। ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ କାର୍ଯ୍ୟକ୍ରମ ପଶ୍ଚିମବଙ୍ଗ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଯୋଗ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି। ଯୋଗ କୌଣସି ଗୋଟିଏ ଆୟୁବର୍ଗ ପାଇଁ ସୀମିତ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଯୋଗ ମାଧ୍ୟମରେ ବୟସ ବଢ଼ିବା ସହ ଜଣେ ବ୍ୟକ୍ତି ସୁସ୍ଥ ଓ ସକ୍ରିୟ ରହିପାରିବ ବୋଲି ଶ୍ରୀ ମୋଦି କହିଛନ୍ତି।
2: ଯୋଗ କେବଳ ହମାରେ ଶାରୀରିକ ସ୍ୱାସ୍ଥ୍ୟ ପର ହି ଫୋକସ୍ ନହିଁ କରତା। ଯୋଗ ମାନସିକ ସ୍ୱାସ୍ଥ୍ୟ ସେ ଶାରୀରିକ ସ୍ୱାସ୍ଥ୍ୟ କା ମାର୍ଗ ଦିଖାତା ହେ। ଇସଲିଏ ଯୋଗ କେ ବିଷୟ ମେ ଯୁକ୍ତ ଚେଷ୍ଟସ୍ୟ କର୍ମସୁ କହା ଗୟା ହେ। ୟାନି ହମେ କ୍ୟା କରନା ଚାହିଏ।

0: ମଧ୍ୟରେ ଖେଳ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 9:30 ଆରମ୍ଭ ହେବ। ଅନ୍ୟ ଏକ ଖେଳ ଆମେରିକାର ଲସ୍ ଏଞ୍ଜେଲସ୍ଠାରେ ରାତି 12:30 ଗ୍ରୁପ୍ ଜି ମ୍ୟାଚ୍ରେ ବେଲଜିୟମ୍ ଓ ଇରାନ୍ ମଧ୍ୟରେ ମୁକାବିଲା ହେବ। ଏଥର ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। 2047 ବିକଶିତ ଭାରତ ଗଠନ ଲକ୍ଷ୍ୟ ପୂରଣ ପାଇଁ ବିକାଶ ପ୍ରତ୍ୟେକ ବର୍ଗ ଓ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି। ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର 36ତମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କର ଉଦ୍ବୋଧନ। ସୁସ୍ଥ ଆୟୁ ପାଇଁ ଯୋଗ ବାର୍ତ୍ତା ନେଇ ଦେଶ ତଥା ଦେଶ ବାହାରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ। ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଅପରିହାର୍ଯ୍ୟ କହିଲେ ପ୍ରଧାନମନ୍ତ୍ରୀ। ତାମିଲନାଡୁରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ 7 ମୃତ 70 ଆହତ। ଏବଂ ଶ୍ରୀଲଙ୍କାର ଦାମ୍ବୁଲାଠାରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଏକ ଦିବସୀୟ କ୍ରିକେଟ୍ ସିରିଜ୍ର ଫାଇନାଲ୍ରେ ଶ୍ରୀଲଙ୍କାକୁ 66 ରନ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ବରଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନକୁ 10 ବର୍ଷ ପୂରଣ ହୋଇଛି। ସମଗ୍ର ଦେଶରେ ମାତୃମୃତ୍ୟୁ ହାର ରୋକିବା ପାଇଁ ଏହି କାର୍ଯ୍ୟକ୍ରମ ଚାଲିଛି। ବରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି। ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଏହି କାର୍ଯ୍ୟକ୍ରମ ହେଉଥିବା ବେଳେ ଗତବର୍ଷଠାରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରାଯାଉଛି। 2024-25 ବର୍ଷରେ ଜିଲ୍ଲାରେ 9000 ଗର୍ଭବତୀ ମହିଳା ଏହି ଯୋଜନାରେ ସେବା ପାଇଥିଲେ। ଚଳିତ ବର୍ଷ 22000 ଗର୍ଭବତୀ ମହିଳା ଏହି ସେବା ପାଇଛନ୍ତି। ଜିଲ୍ଲାରେ ମାତୃମୃତ୍ୟୁ ହାରକୁ କମ୍ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସଫଳ ହୋଇଛି ବୋଲି ଆକାଶବାଣୀକୁ କହିଛନ୍ତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ କୁବେର ଚନ୍ଦ୍ର ମହନ୍ତ।
2: ପ୍ରତ୍ୟେକ ମଙ୍ଗଳବାର ଏବଂ ଶୁକ୍ରବାର ଦିନ ଭିଏଚ୍ଏନ୍ ସେସନ୍ ହେଉଛି। ସେଥିରେ ଏଏନ୍ଏମ୍ ଦିଦିମାନେ ଅଛନ୍ତି ବା ମଲ୍ଟିପର୍ପସ୍ ହେଲ୍ଥ ୱାର୍କର୍ ଫିମେଲ୍ ମେଲ୍ ମାନେ ଅଛନ୍ତି। ସେମାନେ ଗର୍ଭବତୀ ମା'ମାନଙ୍କର ରେଜିଷ୍ଟ୍ରେସନ୍ ଆରମ୍ଭ ପାଖରୁ ତାଙ୍କର ସବୁ ଚିକିତ୍ସା ପତ୍ର କରୁଛନ୍ତି।
3: ଫଲୋ କରତା ହୁଆ ଯା ରହା ଥା ଇସି ବିଚ୍ ସେ କୁଛ ଅପିଲ୍ ଭି କରି ଗଈ ହେ ପ୍ଲେୟର୍ସ କି ତରଫ ସେ ସାଉଥ ଆଫ୍ରିକାନ୍ ପ୍ଲେୟର୍ସ କି ତରଫ ସେ ଆର୍ ଅମ୍ପାୟର ନେ ଇସକା ରିଭ୍ୟୁ ମାଙ୍ଗା ହେ ୟେ ଶାୟଦ କୋର୍ଟ ବିହାଇଣ୍ଡ କା ଉନ୍ହୋନେ କୋର୍ଟ ବିହାଇଣ୍ଡ କା ରିଭ୍ୟୁ ମାଙ୍ଗା ହେ। ଶିଫାଲି ବର୍ମା ଅଭି ତକ 31 କେ ଅପନେ ବ୍ୟକ୍ତିଗତ ଯୋଗ ପର ଖେଲ ରହି ହେ। 15 ଗେନ୍ଦୋ କା ଉନ୍ହୋନେ ସାମନା କିୟା। ଥର୍ଡ ଅମ୍ପାୟର ସେ ନିର୍ଣ୍ଣୟ ମାଙ୍ଗନେ କେ ଲିଏ ଅମ୍ପାୟର ନେ ଅଭି ତକ ଜୋ थर्ड अंपायर अपनी स्क्रीन को देखकर डिसीजन देती हुई, हालांकि ओरिजिनल जो सॉफ्ट डिसीजन अंपायर की तरह सा था वो नॉट

0: ଦେବାର ଲାଗି ଏଇଟା କରା ହଉଛେ। ଆଉ ଆପଣ ମାନେ ଜାଣିକିରି ଖୁସି ହେବେ, ଚାଷୀ ମାନେ ଜାଣିକି ଖୁସି ହେବେ ଯେ ଆମର ବଲାଙ୍ଗୀର କେ ହରଡ଼ ବିହନ ଉତ୍ପାଦନ ଜିଲ୍ଲା ହିସାବରେ ବଛା ଯାଇଛେ, ରାୟଗଡା କଳାହାଣ୍ଡି ବଲାଙ୍ଗୀର। ଆଉ ଏଥର ଏଇ କାର୍ଯ୍ୟକ୍ରମରେ, ଏଇ ସଘନ କୃଷି କାର୍ଯ୍ୟକ୍ରମରେ ଆମର ବଲାଙ୍ଗୀରରେ 1100 ହେକ୍ଟରରେ ହରଡ଼ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ଆସିଛେ। ସେଟା ଆମେ 5ଟା ବ୍ଲକରେ କରବା ଲାଗି ଯାଉଛୁ, ଯେନ୍ଟା ହେଲା ଆମର ଦେଓଗାଁ, ପାଟନାଗଡ଼, ମୁରିବାହାଲ, ବଙ୍ଗୋମୁଣ୍ଡା ଆଉ ଖପ୍ରାଖୋଲ। ଏଇ 5ଟା ବ୍ଲକରେ ଆମେ କର୍ମୁ। ଇନ ଆମେ ହରଡ଼ର ଏକଦମ ଉନ୍ନତ ଅମଳକ୍ଷମ ବିହନଟା ଆମେ ଦେମୁ ଚାଷୀ ଭାଇମାନଙ୍କୁ। ଆଉ ଚାଷୀ ଭାଇମାନେ ଆମେ ଯେନ୍ ପ୍ରଣାଳୀ ଅନୁସାରେ ସେ ଅନୁସାରେ ଚାଷ କରବେ। ଆଉ ଆମେ ତାଙ୍କର ଗୋଟେ ଓସୁପକା ଗୋଟେ ବିହନ ପ୍ରମାଣୀକରଣ ସଂସ୍ଥା ଅଛି, ତା ସାଙ୍ଗେ ଆମେ ମିଶିକିରି ସେଟା କର୍ମୁ। ସେମାନେ ତାଙ୍କର ଯେନ୍ ରୁଲ ରେଗୁଲେସନ ଅଛି, ନିୟମ ଅଛି, ସେ ଅନୁସାରେ ସେଟାକେ ଯାଞ୍ଚ କରାଯିବା। ଆଉ ଯାଞ୍ଚ କଲା ପରେ ଆମେ ସେ ବିହନ କେ ଚାଷୀ ଭାଇମାନଙ୍କ ଠାରୁ ତାର କିଣି ନେମୁ। ଆଉ ଆମର ଓଡ଼ିଶା ରାଜ୍ୟ ବିହନ ନିଗମର ଆମର ବଲାଙ୍ଗୀରରେ ତାର ପ୍ଲାଣ୍ଟ ଅଛେ, ପ୍ରସ୍ତୁତିକରଣ ବିହନ ପ୍ରସ୍ତୁତିକରଣ ଗୋଟେ ଅଛେ, ପ୍ଲାଣ୍ଟ ଅଛେ, ସେନ ଆମେ ତାହାକେ ପ୍ରସ୍ତୁତିକରଣ କରିକିରି ସେଟା ଓଡ଼ିଶା ରାଜ୍ୟ ବିହନ ନିଗମ ସେଟାକେ ନେଇଯିବା। ବିଗତ ବର୍ଷରେ 3 ବର୍ଷରେ ଆମେ 3000 କ୍ୱିଣ୍ଟାଲରୁ ଅଧିକା ବିହନ ଚାଷୀମାନଙ୍କ ଠାରୁ କିଣିକିରି ଆମେ ଓଡ଼ିଶା ରାଜ୍ୟ ସରକାରକେ ଦେଇଛୁ। ତ ଏଇଟା କହିବା ଲାଗି ଗଲେ ଗୋଟେ ହରଡ଼ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ଆମର ଓଡ଼ିଶା ସରକାର ଇନ କେନ୍ଦ୍ର ଆତ୍ମନିର୍ଭରଶୀଳ ହେବେ ହରଡ଼ ବିହନ ଉତ୍ପାଦନ କାର୍ଯ୍ୟକ୍ରମରେ, ଏଇ ଉଦ୍ଦେଶ୍ୟକେ ନେଇକିରି ଏଇ ଯୋଜନାଟା ଚାଲିଛି।
1: ଇଠାନ ଆର ଗୋଟେ କଥା ମନକେ ଆଉଛି ଆଜ୍ଞା, ଦେଖୁନ୍ ଚାଷୀ ଭାଇ ବହିନ ମାନେ ଖାଇବାର୍ ଲାଗି କି ବିକା ଭଞ୍ଜା କରବାର୍ ଲାଗି ଯେନ୍ ଡାଲ ଜାତୀୟ ଫସଲଟା କରସନ୍, ହରଡ଼ ହେଲା କି ମୁଗ ହେଲା କି ଯେନ୍ଟା ବି ହେଲା, ବୋଇଲେ ଇ ଯେନ୍ ବିହନ ଉତ୍ପାଦନ କାର୍ଯ୍ୟକ୍ରମ ଯଦି ଇଟା ଫେର୍ କରିବେ ବୋଲେ ସେଟା ଫେର୍ ଆମର ଚାଷୀ ଭାଇ ବହିନ ମାନେ କିଛି ବେଶୀ ଲାଭବାନ ହେଇପାରିବେ କେଁ?
0: ହଁ ହଁ, ତ ଦେଖୁନ୍ ଆମର ଯେନ୍ତା ଶସ୍ୟ ଲାଗି ଯେନ୍ଟା ହଉଛେ, ଆର୍ ଆମେ ଖାଇବାର୍ ଲାଗି ଯେନ୍ଟା କରୁଛୁ ଗ୍ରେନ୍, ତ ଆମେ ସେଟା ସରକାର ତାର ମୂଲ୍ୟ ରଖିଛନ୍ 8400। 8000 ଥିଲା, ଏଇ ବର୍ଷ ବଢେଇକିରି 400 ଟଙ୍କା ବଢେଇକିରି 8000 ଚାଷ କଲେ। ହେଲେ ବିହନଟା ଯେହେତୁ ଚାଷୀ ଭାଇମାନେ ନିଜେ ବ୍ୟବହାର କରିବେ ଆଉ ଗୋଟେ ପ୍ରଣାଳୀରେ ସେଟା ହେବା, ଆଉ ଗଭର୍ଣ୍ଣମେଣ୍ଟ ଯେନ୍ ସବୁ ନିୟମ ରଖିଛନ୍ ତାହାକେ ମାନିକିରି ହେବା, ଆଉ ଚାଷୀ ଭାଇମାନଙ୍କୁ ସେନ ଟିକେ ଖର୍ଚ୍ଚ ବି ବଢବା, ଟିକେ ସବୁ ନିୟମ ମାନବେ, ରୋଗ ପୋକରୁ ରକ୍ଷା କରବେ, ଭଲସେ ଅମଳ କରବେ, ଆଉ ତାର ଆଦ୍ରତାଟା ମେଣ୍ଟେନ କରବେ, ତାପରେ ଯାଇକିରି ସେଟା ଲସ୍ ବି ହେବାର ଅଛେ, କାରଣ କି ସବୁ ଗ୍ରେନ୍ ବିହନ ନୁହେଁ ସେ, ତ ବିହନ କେ ପୁରା ବଢିଆ ସେ ଛାନିକିରି ଫେର ଯାହା ବାହାରି ଯିବା ସେଟା ଗ୍ରେନ୍ ହେବା, ବାକି ପୁରା ଉନ୍ନତ ମାନର ଯେନ୍ ବିହନଟା ସେଟାକେ ହିଁ ସରକାର ନେବେ। ତ ସେଥିଲାଗି ତାର ଯେନ୍ ଅଛେ ତା ଦାମଟା ଗଭର୍ଣ୍ଣମେଣ୍ଟ ଏବେ 10400 ରଖିଛନ୍ କ୍ୱିଣ୍ଟାଲ ପିଛା, ଆଗାମୀ ଦିନରେ ବଢବାର ବି ଚାନ୍ସ ଅଛେ, ବାକି ସରକାରଙ୍କ ପଛରେ ନିର୍ଭର କରୁଛେ। ଏ ବର୍ଷର ରେଟ 10400 ଅଛେ, ତ ତା ଠାରୁ ବେଶୀ ଅଛେ, ତ ଯେହେତୁ ଚାଷୀ ଭାଇମାନେ ସେଟା ବେଶୀ ପରିଶ୍ରମ କରୁଛନ୍, ତ ତାଙ୍କୁ ଟିକେ ବେଶୀ ସେଥିଲାଗି ସରକାର ଦଉଛେ। ଆଉ ବିକ୍ରିର କୌଣସି ସମସ୍ୟା ନାହିଁ, ଆମେ ପୁରା 100%
1: ଅଧିକା ତାମାନେ ତାଙ୍କର ପରିଶ୍ରମ ବି ଲାଗବା ବୋଲିକିରି ଆପଣ କହୁଛନ୍, ବୋଲେ ଫେର ସେଥିଲାଗି ଭିନ୍ନ ଭିନ୍ନ ନୀତି ନିୟମ ମାନେ ଥିବା, ବୋଲେ ସେଟା ଫେର ଚାଷୀ ଭାଇ ବହିନ ମାନେ କେନ୍ ନୀତି ନିୟମ ଦେଇକରି ସେଟାକେ ଚାଷ କରିବେ, କେନ୍ତା କରିବେ, ସେ ବାବଦ ବି ଆମକୁ ଟିକେ କହିବେ।
0: ହଁ, ଏଇଟା ତ ପହିଲା ଆମର ନିଜର ଯେନ୍ କୃଷି ଅଧିକାରୀ ଅଛନ୍, ଆମର ଇ କାଡାର ବ୍ଲକରେ ସଂଯୋଜକ ମାନେ ଅଛନ୍, ତାଙ୍କ ସାଙ୍ଗେ ଯୋଗାଯୋଗ କରିବେ, ସେମାନେ ଯାଇକି ତାଙ୍କ ଜମିଟା ଦେଖିବେ ଆଉ ସେଟା ହରଡ଼ ଲାଗି ଠିକ କି ନାହିଁ ଦେଖିବେ। ଆଉ ସେଟା ହଉଛି ବିହନର ଗୋଟେ ନିୟମ ରହୁଛି ଯେ ଗୋଟେ ବିହନ ଗୋଟେ ଗାଁରେ କର୍ମୁ, ଅର୍ ଗୋଟେ ଆମେ ଚାହୁଁଛୁ ତ ଗୋଟେ ଜିପି ଗୋଟେ ଗ୍ରାମ ପଞ୍ଚାୟତରେ କା ଗୋଟେ ବିହନ କର୍ମୁ, କାରଣ କି ଅଲଗା ଟାଇପ୍ର ଯଦି ସେନ ହେଇଯିବା ବେଲେ ମିଶ୍ରି ହେଇଯିବା, ତ ଆମେ ଚାହୁଁଛୁ ସେ ଗାଁରେ ସବୁ ଚାଷୀରେ ମିଟିଂ କରିକିରି ଆମେ ଗୋଟେ ଟାଇପ୍ର ବିହନ କରସୁ, ଆଉ ତାଙ୍କୁ ସରକାରଙ୍କ ତରଫରୁ ବିହନ ଆମେ ମାଗଣାରେ ଯୋଗେଇ ଦଉଛୁ। ତା ଛଡା ମାଟିର ଉତ୍ପାଦକ ବୃଦ୍ଧି କରବାର ଲାଗି ଯେନ୍ ବୋରନ, ଜିଙ୍କ ହେଲା, ରାଇବୋଜମ ଯେନ୍ କଥା କହୁଥିଲି, ଟ୍ରାଇକୋଡର୍ମା, ଏସବୁ ଜିନିଷ ମାନେ ତାଙ୍କୁ ଆମେ ସରକାରଙ୍କ ତରଫରୁ ମାଗଣାରେ ଦିଆଯାଏସି। ଆଉ ତାଙ୍କୁ ଦକ୍ଷତା ବୃଦ୍ଧି ଲାଗି ଆମର ତାଲିମ ଶିବିର ମାନେ ରହୁଛେ, ବତା ହେସି, ସେ ଜିପି ର ଭିଡବ୍ଲୁ ଆମର ବ୍ଲକ ସଂଯୋଜକ ମିଶିକିରି ତାଙ୍କୁ ପୁରା ବତାସନ୍ କେନ୍ ହିସାବେ ଚାଷ କରବେ, ଡିଷ୍ଟାନ୍ସ କେତେ ରହବା, କେତେବେଳେ କାଣା କରବେ, ଏଟା ସବୁ ତାଙ୍କୁ ବତାବେ, ରୋଗ ଦାଉରୁ କେନ୍ତା ରକ୍ଷା କରବେ, କେନ୍ତା ତାହାକେ ୟେଲୋ ଷ୍ଟିକ୍ ଷ୍ଟାଫ୍ ଏଟା ସବୁ ଲଗାବେ, ଆଉ କେଭେ ଅମଳ କରବେ, ଏଟା ସବୁ ବତାବେ।

0: ଆଉ ପତେଇ ସାରିଲା ପରେ ଯାଇକିରି ଅମଳ ବେଳେ ବି ପୁରା ଠିଆ ଉଠିକିରି ସେଟାକେ କେନ୍ଦ୍ର ତାର ଗୁଣବତ୍ତା ରହିବା ବିହନ ର ଗୁଣବତ୍ତା ରହିବା ସେଟା ସବୁ ବତାବେ ଆଉ ସେଟା ଆମେ ନିଜେ ଏକା ସଂଗ୍ରହ କରିକିରି ଆମେ ପ୍ଲାଣ୍ଟ ପଠାବାର ଦାୟିତ୍ୱ ଆମର ରହିଛି ତ ଯେନ୍ ଚାଷୀମାନେ ଆଗ୍ରହୀ ସେନ ବ୍ଲକ ସଂଯୋଜକ ନିକଟସ୍ଥ କୃଷି ଅଧିକାରୀ ମାନେ ଯୋଗାଯୋଗ କଲେ ସେମାନେ ସବୁ ନିୟମ ବତେଇଦେବେ
1: ବୋଇଲେ ତମେ କେନ୍ତା କରି ଗୋଟେ ସୁସ୍ଥ ସବଳ ବିହନ ଆମେ ପାଇ ପାରମା ସେଟାକେ ନେଇକରି ସବୁ ପ୍ରକାର ଯତ୍ନବାନ ହେବାର ଲାଗି ପଡ଼ବା। ତାପରେ ଆର ଗୋଟେ କଥା ଆଜ୍ଞା, ଇ ଯେନ୍ ସଘନ କୃଷି କାର୍ଯ୍ୟକ୍ରମ ଇଟା ଯେନ୍ ପ୍ରକଳ୍ପ ଗୋଟେ ଚାଲିଛେ ଇଟା ବୋଇଲେ ଇ ଯେନ୍ ବିହନ ବିକ୍ବାର ଲାଗି ଆପଣ ତ କହିଲେ ଯେ ତାମାନେ ଆମେ ସିଧାସଳଖ ଘିନ୍ମୁ ବୋଲିକରି, ଫେର୍ ବି ଚାଷୀମାନଙ୍କୁ କିଛି କାଗଜ ପତର କି କାଣା ହେନ୍ତା କରବାର ଲାଗି ପଡ଼ସି କେଁ? କାଣା ନୀତି ନିୟମ ରହିଛି?
0: ଇଟା ଆମର ବ୍ଲକ ସଂଯୋଜକ ମାନେ କରିଦେବେ ମେନଲି। ଇଟା ଗୋଟେ ଆମର ସାଥୀ ବୋଲିକିରି ଭାରତ ସରକାର ନିଜେ ଗୋଟେ ପୋର୍ଟାଲ ତିଆରି କରିଛନ୍, ତ ଯେନ୍ ଚାଷୀମାନେ ବିହନ ଉତ୍ପାଦନ କରବେ ତାଙ୍କର ପୁରା ଡିଟେଲ ତାର ସମୟ ତାଙ୍କର ନାଁ ଗାଁ ଫାର୍ମର ଆଇଡି କେନ୍ ଜମିରେ ହଉଛେ ତାର ପଟ୍ଟା ନମ୍ବର କାଣା କେତେ ଏରିଆରେ କରୁଛନ୍ କେନ୍ ଭେରାଇଟି କରୁଛନ୍ କେତେ ଦିନିଆ କରୁଛନ୍ ଇ ସବୁ ଜିନିଷ ଆମେ ଭାରତ ସରକାରଙ୍କର ଯେନ୍ ପୋର୍ଟାଲ ଅଛି ସେନ ଆମେ ତାଙ୍କୁ ଭରବାର ଲାଗି ପଡ଼ସି। ଆଉ ସେଟା ମାନେ ଅଲ୍ ଇଣ୍ଡିଆ ସମସ୍ତେ ଭରସନ୍ ସେଟା, ଆଉ ସେଟା ଆମର ଯେନ୍ ବିହନ ପ୍ରମାଣିକର ସଂସ୍ଥା ସେମାନେ ବି ସେଟା ଦେଖସନ୍, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ବି ଦେଖସି। ସେଟା ପଞ୍ଜୀକରଣ ହେଲା ପରେ ସେମାନେ ଗୋଟେ ପଞ୍ଜୀକୃତ ବିହନ ଉତ୍ପାଦକ ହେବେ ସେ ଚାଷୀମାନେ। ସେଟା ହେଲା ପରେ ଇନ୍ସପେକ୍ସନ ହେସି, ପରୀକ୍ଷଣ ହେସି, ଆମର ଔଷଧ ପ୍ରକାର ଅଫିସର୍ସ ମାନେ ଯାଇକିରି ସେଟାକେ ଯେନ୍ ହିସାବରେ ହେବାର କଥା ବିହନ ସେଟା ସବୁ ଦେଖସନ୍, ଦୁଇଥର ଚେକ୍ କଲା ପରେ ଯାଇକିରି ସେମାନେ ସାର୍ଟିଫିକେଟ ଦେସନ୍ ଯେ ହଁ ଏଇଟା ଆମର ଯେନ୍ ମାନକ ସବୁ ପୁରା କରୁଛେ, ଇ କ୍ଷେତର ଯାହା ଉତ୍ପାଦନ ହେବା ବିହନ ହିସାବରେ ନେମା। ସେମାନେ ଗୋଟେ ଆମକୁ ଗୋଟେ ସାର୍ଟିଫିକେଟ ଦେସନ୍, ଅନୁମତି ଦେସନ୍, ଅନୁମତି ପତ୍ର ଦେଲା ପରେ ଯାଇକିରି ଆମେ ତାଠୁ କିଛି ତ ଚାଷୀ ଭାଇମାନଙ୍କୁ ବେଶୀ କିଛି କରବା ଲାଗି ନାଇଁ ପଡି, ସେଟା ଆମର ବ୍ଲକ ସଂଯୋଜକ ମାନେ କରସନ୍। ସେ ସବୁ ତାଙ୍କର ଦେଇଦେଲେ କାଗଜ ପତ୍ର, ଆମେ ସବୁ ପୋର୍ଟାଲରେ ଏଣ୍ଟ୍ରି କରି ବାକି ସବୁ କାମ ଆମେ କରିଦେସୁ, କିଛି ଅସୁବିଧା ନାହିଁ।
1: ବୋଲେ ଯେନ୍ ବିହନ ମାନେ ତାମାନେ ଚାଷୀ ଭାଇ ବହିନ ମାନେ ବ୍ୟବହାର କରିବେ ନି କେଁ, ତାର ବି ହେନ୍ତା କିଛି କିସମ ରହିଛେ ଆର ହେନ୍ତା ତାର ସମୟ ବି କେତେ ରହିଛେ କେଁ?
0: ହଁ, ତ ବଲାଙ୍ଗୀରରେ ଆମେ ଗତ ଥର ଯେନ୍ଟା କରିଥିଲୁ GRG 152 ଭୀମା ତାର ଆମର ଲୋକାଲ ନାଁ ରହୁଛେ, ଇ ଭେରାଇଟିଟା କିସମଟା ବହୁତ ଭଲ କରିଥିଲା, ତାର ପରଫର୍ମାନ୍ସ ବହୁତ ଭଲ ଥିଲା, ଆଉ ପାଖାପାଖି 8-10 କ୍ୱିଣ୍ଟାଲ ସେଟା ହେଇଥିଲା, ଆଉ ସେଟା ପାଖାପାଖି 170-180 ଦିନିଆ ହେଇଥିଲା। ଆଉ ଗୋଟେ WRG 121 ଏଟା ଗୋଟେ ବହୁତ ବଢିଆ ବଲାଙ୍ଗୀର ଲାଗି ବହୁତ ଭଲ, ଏଇଟା 155-160 ଦିନ ଭିତରେ ହଉଛେ, ଯେନ୍ଟା ଚାଷୀ ଭାଇ ମାନେ ବହୁତ ଚାହେଁସନ୍ ଯେ କେତେ ଜଲ୍ଦି ହେଇପାରବା। ତ ଇଟା ହିଁ ଆମେ ଦେଖଲୁ ବହୁତ ପରୀକ୍ଷଣ ପରେ ଦେଖଲୁ ଯେ 160 ଦିନ ଭିତରେ ଏଇ ଗୋଟେ ବିହନ 8 କ୍ୱିଣ୍ଟାଲ ତ ଆସୁଛେ, ଯେହେତୁ ଆମର ବଲାଙ୍ଗୀରରେ ପୌଷ ପୂର୍ଣ୍ଣିମା ପରେ ଗାଈ ମାନେ ଟିକେ ଛାଡି ଦଉଛନ୍, ଯାହାଦ୍ୱାରା କି ଆମର ଆଣ୍ଟ ଜମି ମାନେ ଟିକେ ସୁରକ୍ଷିତ ନାଇଁ ରହେ, ତ ଚାଷୀ ଭାଇ ମାନେ ଚାହେଁସନ୍ ଯେତେ ଜଲ୍ଦି ହେଇପାରବା ଆମେ ଅମଳଟା କରିଦେବା, ବେଲେ ଆମକୁ ଯୁଗବା ଲାଗି ନାଇଁ ପଡେ, ନଷ୍ଟ ନାଇଁ ହୁଏ ଫସଲ, ନଷ୍ଟ ଏଟା ସ୍ୱାଭାବିକ ବି ହେ। ତ ଆମେ ସେଟା ଗୋଟେ ଭେରାଇଟି ଆମେ ବହୁତ ପରୀକ୍ଷଣ ପରେ ପାଇପାରଲୁ। ଆଉ ଗୋଟେ LRG 133-33 ଏଇଟା ଗୋଟେ ଭେରାଇଟି ରହୁଛେ, ଏଇଟା ବି 170 ଦିନ ଭିତରେ ହେଇଯାଉଛେ, ଆଉ ଏଇଟା ବି ପାଖାପାଖି ଯଦି ଭଲସେ ଆମେ କର୍ମା ତ 8-10 କ୍ୱିଣ୍ଟାଲ ଆମେ ପର ହେକ୍ଟର ପାଇପାରମା। ଆଉ ଯଦି ଆମେ ଯଦି ହେଟା ମାନେ 100ରେ ବି ଭାବୁ, 10,000 ବି ବିକମା ବେଲେ ବି ଆମେ ପାଖାପାଖି ଲକ୍ଷେ ଟଙ୍କା ଗୋଟେ ହେକ୍ଟରରୁ ପାଇପାରମା, ଆମେ କିଛି ଅସୁବିଧା ନାହିଁ। ସେ ଆଉ ଏତେ ଅଲଗା ଯେନ୍ ଫସଲ ଅପେକ୍ଷା ହରଡ଼ରେ ଏତେ ଖର୍ଚ୍ଚ ନେଇନ, ଯଦି ଆମେ ଭଲସେ ତାକୁ ହଳ ଫଳ କର୍ମା ଆଉ ଟିକେ ଔଷଧ ଦେମା ମୃତ୍ତିକା ପରିଚାଳନା କର୍ମା ତ ପ୍ରାୟ ପ୍ରାୟ କମ ପାଣିରେ ଏଇଟା ବହୁତ ଭଲ ସୁଯୋଗ ଚାଷୀମାନଙ୍କର।
1: ଯା ହଉ ଆଜ୍ଞା, ଆପଣ ସମୟ ଦେଇକରି ଆମର ବୈଠକ ସାଙ୍ଗେ ଯୋଡି ହେଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା,
0: ନମସ୍କାର।
2: ବୟନ ହଁ ଆଜ୍ଞା, ଯେନ୍ ପତ୍ରିଆ ଯେନ୍ ହରଡ଼ ଚାଷ ବୋଲ ଯେନ୍ କହିଲେ, ମାନେ ଯେନ୍ ଚାଷୀ ଭାଇ ମାନେ ଶୁଣୁଛନ୍ ନି କେଁ, ଯଦି କାମେ ଲଗାବେ ବୋଲେ ନିହାତି ଭାବେ ଉପକୃତ ହେବେ।
1: ତାପରେ ଗୋଟେ ମୁଖ୍ୟ କଥା ହଉଛେ ନି କେଁ, ଆମର ଯେନ୍ ଇ ଅଞ୍ଚଳଟା ସେ ପାନ୍ କାଁ ଠିକ୍ ସମୟକେ ଛାଡ଼ି ଦେସି ଦେଖ, ହଁ ତାମାନେ ଗୋଟେ ଯୋଟେ ପାନ୍ ଦରକାର ହେବା ବୋଲୁଥିବ ସେତ୍କି ଲିକେ ଖଡ଼ ଖଡ଼ କରିଦେସି, ବୋଇଲେ ଡାଲ ଜାତୀୟ ଫସଲ ଥୁବି ସେଟା କିଛି ଗୋଟେ ହେଇଯିବା ବାଗି କଥା।
2: ହଁ, ଦୁଇ ପଇସା ଚାଷୀ ଭାଇ ପାଇଲେ ଟିକେ ଔଷଧ ହେବେ ଆରୁ
1: ଦେଖ। ଆଜ୍ଞା, ମନ୍ ପରଛାନି
2: ଲାଗେ ବୋଲଛ ତ, ବୋଇଲେ ଗୋଟେ କାମ କରୁ।

0: ବତର ଦେଖିକରି ଝାଙ୍କିରି ଛତର ଗାଡ଼ି ଦେବାର କଥା ଆରୁ ବତର ଦେଖିକରି ଯଦି ଆମେ ଜମିକେ ସଜାଡି କରି ରଖିଥିମା ବୋଲେ ନିହାତି ହିସାବେ ଆମକୁ ଏକା କାମ ଦେବା।
1: ଆରୁ ଆର ଗୋଟେ କଥା ବୋଲ ତ ଯେନ୍ସି ବି ଚାଷ କରୁଛନ୍ ଆମର ଚାଷୀ ଭାଇ ବୋନ ମାନେ ସବୁବେଳେ ଆମର ଯେନ୍ କୃଷି ବିଭାଗର ଆଜ୍ଞା ମାନେ ହେଲା କି ଉଦ୍ୟାନ ବିଭାଗର ଆଜ୍ଞା ମାନେ ହେଲା ବିଭାଗର ଆଜ୍ଞା ମାନଙ୍କର ସାଙ୍ଗେ ସବୁବେଳେ ଗୋଟେ ଯୋଗାଯୋଗ ରଖିଥିବାର କଥା।
0: ହଁ ସେଟା ବି ସତ କଥା। ଆର୍ କ୍ଷେତ ଖୋଲାନ ଅଛନ୍ ଆଜ୍ଞା ମାନେ ଯେନ୍ ଟିକେ ନି ଚଡକ ଚୁଡୁକା ମାରୁଛେ କେ ଟିକେ ସତର୍କ ହେଇକରି ରହିବାର କେ ପଡ଼ବା।
1: ହଏ ହଏ ହଏ ହେଟା ତାମାନେ କାମ କବାର ସାରି ଦେସୁନ ଆରୁ ହେଟା ବିଲି ମାସେ କାଁ ହେବା ଟିକେ ନି ବୋଲବାର କଥା। ନିଜର ଜୀବନକେ ନିଜେ ନି କେଁ ଟିକେ ଲୁହେ ହେବାର କଥା ପହେଲା।
0: ହଏ ହଏ ଯେ ଶୁଣ ତ ବହିନୀ ତା ଫେର ବାଦଲ କରି ବସଲାନ।
1: ହଁ
0: ଜୀବନ କାଁ ବୁଲଛେଁ
1: ହେଟା ହରବରାବ ଯେ।
0: ହଏ
1: ଜିମା।
0: ହଏ
1: ଜୁହାର ଦାଦା।
0: ଜୁହାର ବହିନ ଜୁହାର।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ। ଓଡ଼ିଆ ଲଘୁ ସଙ୍ଗୀତ ପ୍ରଥମ ଗୀତଟି ଗାଇଛନ୍ତି ଦୀପ୍ତିରେଖା ପାଢ଼ୀ, ଗୀତ ରଚନା କରିଛନ୍ତି ଆରୋହୀ ଅଜିତା, ସଙ୍ଗୀତ ନିର୍ଦ୍ଦେଶନା ଶ୍ରୀ କୁମାର ମୁକେଶ।